ଆକାଶବାଣୀ ଭବାନୀପାଟଣା ଆଜି ଶୁକ୍ରବାର 1948 ଶକାବ୍ଦ ଜ୍ୟେଷ୍ଠ 29 ଦିନ 2026 ମସିହା ଜୁନ୍ ମାସର 19 ତାରିଖ ଶ୍ରୋତାବନ୍ଧୁମାନଙ୍କୁ ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ।

ଆଲୋଚନା କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱିପ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:59 ହେବାକୁ ଯାଉଛି।

ପ୍ରଚାର କଲୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆଜି ଦିନଟି ହେଉଛି ପବିତ୍ର ଶୀତଳ ଷଷ୍ଠୀ। ପୁରାଣ ବର୍ଣ୍ଣନା ଅନୁସାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ମହାଯୋଗୀ ଶିବ ନିଜର ଶିବାଗଣ ନନ୍ଦୀ ଆଉ ଭୃକୁଟିଙ୍କ ଗହଣରେ ମହାସମାରୋହରେ ଯାଇ ଗୌରୀଙ୍କୁ ବିବାହ କରିଥିଲେ। ଶିବଙ୍କୁ ମୂଳ ଦେବତା ଭାବରେ ଗ୍ରହଣ କରିଥିବା ଶୈବ ଉପାସନା ବହୁ ପ୍ରାଚୀନ। ମହେଞ୍ଜୋଦାର ଏବଂ ହରପ୍ପା ସଭ୍ୟତାରେ ମଧ୍ୟ ଶିବଙ୍କର ଧ୍ୟାନୀ ବିଗ୍ରହ ଥିଲା। ଶିବ ଚେତନାର ଉନ୍ମେଷ ବୈଦିକ ଯୁଗ ପୂର୍ବରୁ ବୋଲି ମଧ୍ୟ ଆଲୋଚକମାନେ ମତ ଦେଉଛନ୍ତି। ସଂସ୍କୃତ ସାହିତ୍ୟରେ ଶିବଙ୍କୁ ମହାଯୋଗୀ ବ୍ରହ୍ମମୟ ତେଜ ଭାବରେ ବର୍ଣ୍ଣନା କରାଯାଇଛି। ଏ ଶିବଙ୍କୁ ପରମ ପିତା ପରମାତ୍ମା ବୋଲି ମଧ୍ୟ କୁହାଯାଏ। ତାଙ୍କର ଇଚ୍ଛାରେ ବ୍ରହ୍ମା ସୃଷ୍ଟି ସର୍ଜନା କରନ୍ତି ଏବଂ ବିଷ୍ଣୁ ପାଳନ କରନ୍ତି। ତେଣୁ ତାଙ୍କୁ ଆଦିଦେବ ଆଉ ଦେବଦେବ ମହାଦେବ ବୋଲି ମଧ୍ୟ କୁହାଯାଏ ଏବଂ ଉଭୟ ବ୍ରହ୍ମା ଏବଂ ବିଷ୍ଣୁ ତାଙ୍କୁ ପୂଜା କରନ୍ତି। ଶକ୍ତିଯୁକ୍ତ ନହେଲେ ଶିବ ସବତୁଲ୍ୟ ହୋଇଯାଆନ୍ତି ବୋଲି କୁହାଯାଇଛି। ପ୍ରକୃତରେ ଶକ୍ତି ନଥିଲେ ତ ଯେ କେହି ସବଳି ହୋଇଯିବ, ସେଥିପାଇଁ ସମସ୍ତେ ସବୁବେଳେ ଶକ୍ତି ସମ୍ପନ୍ନ ହୋଇ ରହିବାକୁ ଚାହାନ୍ତି। ଶିବ ହେଉଛନ୍ତି ମଙ୍ଗଳ ଚେତନାର ପ୍ରତୀକ। ଏହି ମଙ୍ଗଳ ଚେତନା କ୍ରିୟାଶୀଳ ହେଲେ ସୃଷ୍ଟିର ମଙ୍ଗଳ ହୁଏ। କିନ୍ତୁ ଏ ମଙ୍ଗଳ ଚେତନାଟିକୁ କାମରେ ଲଗାଇବା ପାଇଁ ଯେଉଁ ଶକ୍ତିର ଆବଶ୍ୟକ ତାହା ହିଁ ହେଉଛନ୍ତି ପାର୍ବତୀ। ଜଣେ ବହୁତ ଭଲ ଲୋକ ହୋଇଥିବ, ଲୋକଙ୍କର ଅନେକ କଲ୍ୟାଣ କରିବାକୁ ଚାହୁଁଥିବ, କିନ୍ତୁ ତା ପାଖରେ ଶକ୍ତି ନଥିବ, ସେ କ'ଣ ବା କରିପାରିବ? ସେଇଥିପାଇଁ ମଙ୍ଗଳ ଚେତନା ସହିତ ଶକ୍ତି ଚେତନାଟି ସବୁବେଳେ ମିଶି ରହିଲେ ହିଁ ସୃଷ୍ଟିର କଲ୍ୟାଣ ହେବ। ସାଧାରଣ ଜୀବନରେ ମଧ୍ୟ ଜଣେ ଲୋକ ଯାହା ପାଖରେ କିଛି ଭଲ କାମ କରିବାର ଇଚ୍ଛା ଅଛି ଏବଂ ଭଗବାନଙ୍କ କୃପାରୁ ତା ପାଖରେ ଅର୍ଥ ଶକ୍ତି ଲୋକଶକ୍ତି ସବୁ ଅଛି, ସେ ସମାଜର ସଂସାରର ଅନେକ ଭଲ କାମ କରିଯାଉଛି। ଟିକିଏ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାପଡ଼ିବ ଏହି ମଙ୍ଗଳ ଚେତନା ସହିତ ଶକ୍ତି ଚେତନାର ସଂଯୋଗର ପ୍ରତୀକ ହେଉଛି ଶିବ ବିବାହ। ଶିବ କେତେବେଳେ ମଧ୍ୟ ଏହି ଶକ୍ତି ଚେତନାଟିକୁ ଛାଡ଼ନ୍ତି ନାହିଁ ବୋଲି ତାଙ୍କୁ ଅର୍ଦ୍ଧନାରୀଶ୍ୱର ଭାବରେ କଳ୍ପନା କରାଯାଏ। ଅର୍ଥାତ୍ ତାଙ୍କର ସ୍ୱରୂପଟି ହେଉଛି ଅଧିକ ମଙ୍ଗଳ ଚେତନା, ଆର ଅଧକ ଶକ୍ତି ଚେତନା। ଏ ଦୁଇଟି ଚେତନାର ମଧୁର ସମନ୍ୱୟ ହେଉଛି ଶିବ ପାର୍ବତୀଙ୍କର ବିବାହ। ଏ ଦୁଇଟି ଚେତନାକୁ ଏକାଠି କରିଦେଲେ ସୃଷ୍ଟିରେ ଯେଉଁ କଲ୍ୟାଣମୟ ସମ୍ଭାବନା ସୃଷ୍ଟି ହୁଏ ତାକୁ ହିଁ ଉତ୍ସାହର ଆନନ୍ଦର ସହ ପାଳନ କରିବା ପାଇଁ ଶୀତଳ ଷଷ୍ଠୀ ଉତ୍ସବର ପରିକଳ୍ପନା। କବିମାନେ ଲେଖକମାନେ ଭାବାବେଶରେ ଶିବ ପାର୍ବତୀଙ୍କର ବିବାହକୁ ବହୁ ଭାବରେ ବର୍ଣ୍ଣନା କରିଛନ୍ତି। ବହୁ ଆଡ଼ମ୍ବରରେ ତାହା ପାଳିତ ହେଉଛି। ଆମ ରାଜ୍ୟର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଶ୍ରୀମନ୍ଦିରଠାରୁ ଆରମ୍ଭ କରି ପୁରପଲ୍ଲୀରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଅତି ଉନ୍ମାଦନାର ସହିତ ଲୋକେ ଏହାକୁ ପାଳୁଛନ୍ତି। ବେଶ୍ ଭଲ କଥା। ସବୁଠୁ ବଡ଼ କଥା ଏବଂ ଭଲ କଥା ହେଉଛି ଆମେ ଏହାର ଗଭୀର ଆଧ୍ୟାତ୍ମିକ ମହତ୍ତ୍ୱଟିକୁ ବୁଝିବା। ଆମର ପ୍ରତ୍ୟେକ ସାମାଜିକ ପର୍ବପର୍ବାଣୀ ଭିତରେ ଏଭଳି ବଡ଼ ବଡ଼ ଆଧ୍ୟାତ୍ମିକ ତତ୍ତ୍ୱଗୁଡ଼ିକ ଲୁଚି ରହିଛି, କିନ୍ତୁ ଆମେ ସବୁ ତାର ଉପର ଅଂଶଟାକୁ ଯେତେ ଦେଖୁଛୁ ଏବଂ ନାଚଗୀତ ଧୁମ୍ଧାମ୍ଟାକୁ ଯେତିକି ଗୁରୁତ୍ୱ ଦେଇ ସେଥିରେ ପଶୁଛୁ, ତାର ମୂଳ ଉଦ୍ଦେଶ୍ୟଟାକୁ ନିଘା କରୁନାହୁଁ। ଫଳରେ ଏତେ ସମୟ, ଶ୍ରମ, ସାଧନ ବ୍ୟୟ ହେଉଛି, ଆମର ଆଧ୍ୟାତ୍ମିକ ସ୍ତରରେ କୌଣସି ଉନ୍ନତି ଘଟୁନାହିଁ। ସେମିତି ଏହି ଶୀତଳ ଷଷ୍ଠୀଟି ଗୋଟିଏ ମହାନ ଉତ୍ସବ। ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛି ମଣିଷ, ତା ଭିତରେ କେତେ ଭଲ ଭାବନା ମଧ୍ୟ ସେ

ଦେଇଛନ୍ତି। ମଣିଷ ଚାହିଁଲେ ସଂସାର ହସିବ, ମଣିଷ ଚାହିଁଲେ ସଂସାର ଭାସିବ। ତେବେ ହସେଇବା ଶକ୍ତି ଥାଇ ଭସେଇବା କାମରେ ସେ ଶକ୍ତିକୁ ଲଗେଇବାରେ ଆମେ ଅନେକ ସମୟରେ ଲାଗିଯାଉଛୁ। ସେଇଥିପାଇଁ ଆମ ଭିତରେ ଯେତେ ଶୁଭ, ମଙ୍ଗଳ ଏବଂ କଲ୍ୟାଣକର ଭାବନା ଅଛି, ତା ସହିତ ଆମର ସମସ୍ତ ଶକ୍ତିକୁ ଯୋଡ଼ିବା ଏବଂ ସୃଷ୍ଟିର କଲ୍ୟାଣରେ ଯେତିକି ପାରିବା ଆମର ଯୋଗଦାନ ଦେବା। ଶୀତଳ ଷଷ୍ଠୀର ପ୍ରକୃତ ମହତ୍ତ୍ୱ ବୋଧେ ଏହା, ଏବଂ ଏଇଥିପାଇଁ ସେହି ପରମାତ୍ମା ଶିବ ଏବଂ ମାତା ଶକ୍ତିଙ୍କୁ ପ୍ରାର୍ଥନା କରିବା। ସେଇଥିପାଇଁ ଶଙ୍କରାଚାର୍ଯ୍ୟ ଉମା ମହେଶ୍ୱର ସ୍ତୋତ୍ରରେ ଶିବ ପାର୍ବତୀଙ୍କର ଏକ ମୂର୍ତ୍ତିକୁ ବନ୍ଦନା କରିଛନ୍ତି। ନମଃ ଶିବାଭ୍ୟାଂ, ନମଃ ଯୌବନାଭ୍ୟାଂ, ପରସ୍ପରାଶ୍ଲିଷ୍ଟ ବପୁର୍ଧରାଭ୍ୟାଂ, ନଗେନ୍ଦ୍ର କନ୍ୟା ବୃଷକେତନାଭ୍ୟାଂ, ତମୋ ନମଃ ଶଙ୍କର ପାର୍ବତୀଭ୍ୟାଂ।

ଶ୍ରୀକୃଷ୍ଣ ଭଗବତ ଭକ୍ତର ଗୁଣ ବର୍ଣ୍ଣନା କଲାପରେ ତାହାର କର୍ତ୍ତବ୍ୟ ଓ ବ୍ୟବହାର ଉପସ୍ଥାପନ କରିଛନ୍ତି। ସେ ଭଗବାନଙ୍କ ମୂର୍ତ୍ତିକୁ ଦର୍ଶନ କରେ, ପୂଜନ ଓ ପରିଚର୍ଯ୍ୟା କରେ। ସେ ଭଗବାନଙ୍କୁ ସ୍ତୁତି ଓ ପ୍ରଣାମ କରେ। ଭଗବାନଙ୍କ ପର୍ବାନୁଷ୍ଠାନ, ମନ୍ଦିର ଓ ପ୍ରତିମା ସ୍ଥାପନ, ଅଭୀଷ୍ଟ ବସ୍ତୁ ସମର୍ପଣ ମାଧ୍ୟମରେ ସେ ଭଗବତ ଭଜନା ମଧ୍ୟ କରିଥାଏ। ସେ ଦାମ୍ଭିକତା ଦେଖାଏ ନାହିଁ, ଈଶ୍ୱର ସମର୍ପିତ ଦ୍ରବ୍ୟକୁ ନିଜ ବ୍ୟବହାରରେ ଲଗାଏ ନାହିଁ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଶିଳ୍ପୀମାନେ ଥିଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ବାଦଲ କୁମାର ଆଚାର୍ଯ୍ୟ, ରାମହରି ଦାସ ଏବଂ ଅରବିନ୍ଦ ମୁଦୁଲି। ସଙ୍ଗୀତ ସଂଯୋଜନା ରାଖଳ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ

0: ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 13 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଯୁବପିଢ଼ି ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ି ତୋଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ସିଆଇପିଇଟି ଏବଂ ସିଟିଟିସି ପରିଦର୍ଶନ କରି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି 1998 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଏବଂ ନିଜ ପଦର ଅପବ୍ୟବହାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା ସମ୍ମିଳନୀ ଆୟୋଜିତ ହୋଇଯାଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ଟେବୁଲ୍ ଟପ୍ ଏକ୍ସରସାଇଜ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ଅଭ୍ୟାସ ଓ ସଚେତନତା ନେଇ ଆଲୋଚନା ହୋଇଥିଲା। ଯାଜପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ସମୟରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଫାଇଲେରିଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି। ଏଥିରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଆସନ୍ତାକାଲି ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରକ୍ତହୀନତା

0: ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ରକ୍ତ ଶିକୁଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି, ଏହା ସହ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 42.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟାଶା ରାୟ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ପ୍ରତ୍ୟାଶା ଏହି ପ୍ରତିଯୋଗିତାର 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ପଦକ ଜିତିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା ଆଲୋଚନା କରିଛନ୍ତି ଡାକ୍ତର ବାସୁଦେବ କର।
2: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହୁଥିଲେ ତା ହୃଦବ୍ୟାଧି ଓ ହାର୍ଟ ଆଟାକ୍କୁ ଡାକି ଆଣିଥାଏ। ତେଣୁ ପିଲା ବୁଢ଼ା ନିର୍ବିଶେଷରେ ସଭିଏ ଏବେ ରକ୍ତ କୋଲେଷ୍ଟ୍ରଲ ସ୍ତର କମେଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାପ୍ ଡାକ୍ତରମାନେ ତାହା ଏକ ଘୋର ଅନିଷ୍ଟକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରଲର ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିକ୍ରିୟା ପାଇଁ କୋଲେଷ୍ଟ୍ରଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତାର ସୁଲଭ୍ୟ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ସେଥିପାଇଁ ଆମ ରକ୍ତର ପ୍ରତି 100 ମିଲିମିଟରରେ ପ୍ରାୟ 200-230 ମିଲିଗ୍ରାମ ଯାଏଁ କୋଲେଷ୍ଟ୍ରଲ ତରଳ ସ୍ଫଟିକୀୟ ରୂପରେ ପ୍ରବାହିତ ହେଉଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଜୀବକୋଷ ଓ ତା ଭିତରେ ଥିବା ବିଭିନ୍ନ ଅଙ୍ଗିକାମାନଙ୍କର ଆବରଣୀ ଗଠନ କରିବା, ସେଗୁଡ଼ିକୁ ଆର୍ଦ୍ର ଓ ମସୃଣ କରି ରଖିବା। 2, ଏହା ତାପ ଓ ବିଦ୍ୟୁତ୍ କୁପରିବାୟୁ ହୋଇଥିବା ଯୋଗୁଁ ସ୍ନାୟୁ ଓ ପେଶୀର ନିୟନ୍ତ୍ରିତ କାର୍ଯ୍ୟକାରିତା ପାଇଁ ଏହାର ଅନିବାର୍ଯ୍ୟତା ଖୁବ୍ ବେଶୀ। 3, ଯକୃତରେ ପିତାମ୍ଳ ସୃଷ୍ଟି କରି ଆମ ଖାଦ୍ୟର ସ୍ନେହସାର ପରିପାଚନ ପାଇଁ ଏହାର ଆବଶ୍ୟକତା ବେଶ୍ ଅଧିକ। 4, ସବୁ ପ୍ରକାର ଷ୍ଟିରଏଡ୍ ହରମୋନ୍ ଯଥା କର୍ଟିସୋଲ, ଟେଷ୍ଟୋଷ୍ଟେରୋନ୍, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍ ଆଦି ତିଆରି କରିବାର ମୂଳପିଣ୍ଡ ହେଉଛି ଏହା। 5, ଭିଟାମିନ୍ ଡି ପ୍ରସ୍ତୁତି। ଏହାର ଭଲ ରୂପକୁ HDL କୋଲେଷ୍ଟ୍ରଲ ଓ ମନ୍ଦ ରୂପକୁ LDL କୋଲେଷ୍ଟ୍ରଲ କୁହାଯାଏ। ଏହାକୁ ଗଠନ କରୁଥିବା ରାସାୟନିକ ପିଣ୍ଡର ଭାଗ ମାପରେ କିଛିଟା ଭିନ୍ନତା ଥିବା ଯୋଗୁଁ ଏହାର ଗୁଣରେ ପରିବର୍ତ୍ତନ ଘଟିଥାଏ। ବିଭିନ୍ନ ତନ୍ତୁରୁ ଉତ୍ସର୍ଜିତ ତଥା ରକ୍ତରେ ପ୍ରବାହିତ ହେଉଥିବା କୋଲେଷ୍ଟ୍ରଲର ସିଂହବାଦ ହେଲା LDL କୋଲେଷ୍ଟ୍ରଲ। ଏହାକୁ ଯକୃତ ମଧ୍ୟକୁ ବୋହି ନେଇଥାଏ HDL କୋଲେଷ୍ଟ୍ରଲ। ସେଠାରେ ତାର ଯଥାଯଥ ଶୋଧନ ଓ ପ୍ରକ୍ରିୟାକରଣ କରାଇଲା ପରେ ତାହା କିଛି ପରିମାଣ ପିତ୍ତ ମାଧ୍ୟମରେ ନିଷ୍କାସିତ ହୁଏ ଏବଂ ଅବଶିଷ୍ଟାଂଶ ପୁଣି ରକ୍ତସ୍ରୋତକୁ ଫେରିଆସେ। ମନ୍ଦ LDL କୋଲେଷ୍ଟ୍ରଲର ସମ୍ଭାବ୍ୟ ଅପକ୍ରିୟାକୁ ଏହିଭାବେ କିଛିଟା ନିୟନ୍ତ୍ରିତ କରୁଥିବାରୁ ହୁଏତ କୋଲେଷ୍ଟ୍ରଲର HDL ରୂପକୁ ଭଲ କୋଲେଷ୍ଟ୍ରଲ ବୋଲି ଆଖ୍ୟା ଦିଆଯାଇଛି। ସ୍ୱାସ୍ଥ୍ୟାନୁକୂଳ ଏପରି ଗୁଣ ପାଇଁ ହୁଏତ ପ୍ରକୃତି HDL କୋଲେଷ୍ଟ୍ରଲର କର୍ମକ୍ଷମ ଅବଧି ବା ହାଫ୍ ଲାଇଫ୍କୁ ସହଦର ଅନ୍ୟ ସ୍ନେହପିଣ୍ଡ ଯଥା LDL VLDLଙ୍କ ଠାରୁ ଅଧିକତର ପ୍ରଲମ୍ବିତ। ରକ୍ତରେ କୋଲେଷ୍ଟ୍ରଲର ପରିମାଣରେ ସାମଗ୍ରିକ ଆଧିକ୍ୟ ତଥା LDL ଓ HDLର ଅନୁପାତ ବୃଦ୍ଧି ସହ ମାତ୍ରାଧିକ ଟ୍ରାଇଗ୍ଲିସେରାଇଡ୍ ପରି ତ୍ରିବିଧ ବିଲକ୍ଷଣ ହିଁ ହୃଦରୋଗ, ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ମୁଖ୍ୟ ହେତୁ ବୋଲି ଧରାଗଲା। ପରବର୍ତ୍ତୀ କାଳରେ ବହୁ ପରୀକ୍ଷା ନିରୀକ୍ଷାରୁ ଏବେ ନିର୍ଦ୍ଦିଷ୍ଟ ଭାବରେ ଜଣାଗଲା ଯେ ଆଉ ଯାହା କାରଣ ଥାଉ ବା ନଥାଉ, ଯଦି ରକ୍ତରେ LDL କୋଲେଷ୍ଟ୍ରଲ ଓ ତା'ର ପୋଷିକା ମାତା ସାମଗ୍ରିକ ବା ଟୋଟାଲ କୋଲେଷ୍ଟ୍ରଲ ଅତ୍ୟଧିକ ପରିମାଣର ଥାଏ ଏବଂ ଭଲ ଅଂଶ ଭାବେ ଆଖ୍ୟାତ HDL କୋଲେଷ୍ଟ୍ରଲର ମାତ୍ରା 100 ମିଲିଲିଟର ରକ୍ତରେ 40 ମିଲିଗ୍ରାମରୁ କମ୍ ରହୁଥାଏ, ତାହା ନିଶ୍ଚିତ ରୂପେ ଭାବି ହୃତ୍ପାତର ବାର୍ତ୍ତାବହ ରୂପେ ବିବେଚିତ ହେବ। କୋଲେଷ୍ଟ୍ରଲର କଲ୍ୟାଣଧର୍ମୀ କ୍ରିୟାକୃତିର ବିକଳ୍ପ ବ୍ୟବସ୍ଥା ଆମ ଶରୀରରେ ଅନ୍ୟ କୌଣସି ଜୈବିକ ଉପାଦାନରେ ନାହିଁ, ତେଣୁ ଆମ ପାଇଁ ତା ସ୍ଥିତିର ଅପରିହାର୍ଯ୍ୟତା ନିଶ୍ଚୟ ଅଲଙ୍ଘନୀୟ।

0: ତଥାପି ତାର ସ୍ୱକୀୟ ସ୍ନେହୀଳ ଓ ସହଜାତ ସିକ୍ଥ ବା ଅଠାଳିଆ ଗୁଣ ଯୋଗୁଁ ତା ବହୁଦା ଅପନିନ୍ଦିତ।
1: ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟୋରେଲର ଭୂମିକା। ଆଲୋଚନା କରିଥିଲେ ଡାକ୍ତର ବାସୁଦେବ କର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହୋଇଛି, ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଉରୁଗୁଏକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାୟ 2,400 crore ଅର୍ଥରାଶି ପ୍ରଦାନ କରିବେ। ଗତବର୍ଷ ଅଗଷ୍ଟ ମାସରୁ ପିଏମ୍ ଭିଭିଆର୍ୱାଇ ଯୋଜନା ଅଧୀନରେ 63 lakh ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି, ସେଥିମଧ୍ୟରେ ପ୍ରାୟ 30% ମହିଳା ଥିବା ସେ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶରେ ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଏହି ଯୋଜନାର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 lakh ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 69,446 crore ବ୍ୟୟ ବରାଦ କରାଯାଇଛି। ଗତ 2 ମଧ୍ୟରେ 3.50 crore ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92 lakh ନୂତନ କର୍ମଚାରୀ ସାମିଲ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ। ପରେ ରାଷ୍ଟ୍ରପତି ସେଠାରୁ ଓଡ଼ିଶା ଗସ୍ତରେ ଯିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ଲାଗି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ରାତିରେ ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦିନ ଥିଲା ଯେତେବେଳେ କି ଦେଶ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା, ମାତ୍ର ବର୍ତ୍ତମାନ ଏହି କ୍ଷେତ୍ରରେ ବାଣିଜ୍ୟ ସହିତ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଓ ସ୍ଥିର ଭାଗିଦାରୀ ଲାଗି ପ୍ରତ୍ୟେକ ଦେଶ ଆଶାବ୍ୟକ୍ତ କରିଥାନ୍ତି। ଏଥିସହିତ ଦୀର୍ଘ ସମୟ ଧରି ବିଶ୍ୱାସ କରିପାରୁଥିବା ଏକ ଭାଗିଦାରୀ ରାଷ୍ଟ୍ରର ଅନ୍ୱେଷଣରେ ପ୍ରତ୍ୟେକ ଦେଶ ରହିଛନ୍ତି। ଆଗାମୀ ପିଢ଼ି ଲାଗି ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗ ସୃଷ୍ଟି କରିବା

0: ଦେଶରେ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିଥାନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: ହର ଦେଶ ରିଲାଏବଲ ସପ୍ଲାଇ ଚେନ୍ ଚାହତା ହେ, ହର ଦେଶ ଷ୍ଟେବଲ ପାର୍ଟନରସିପ୍ ଚାହତା ହେ, ହର ଦେଶ ଏସେ ସାଥିଓ କି ତଲାଶ ମେ ହେ ଜିନ୍ ପର ଲମ୍ବେ ସମୟ ତକ ଭରୋସା କିଆ ଜା ସକେ ଔର ଏସେ ସମୟ ମେ ଭାରତ ବିଶ୍ୱ ମେ ଏକ ଟ୍ରଷ୍ଟେଡ ପାର୍ଟନର କେ ରୂପ ମେ ଉଭର ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଯାତ୍ରାରେ ଏହା ହେଉଛି ଏକ ନିର୍ଦ୍ଧାରକ ସମୟ ଯେତେବେଳେ ଆକାଂକ୍ଷାଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚିପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ୱଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାର

0: ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ପଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ, ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୈତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇ ପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତ୍ରିଷ୍ଣା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି
1: 12 साल के इस कालखंड में भारत का जीडीपी दोगुना हुआ है, एयरपोर्ट की संख्या दोगुनी हुई है, यूनिवर्सिटीज की संख्या भी दोगुनी हो गई है, हाईवे कंस्ट्रक्शन की स्पीड 3 गुना बढ़ गई है और मेट्रो नेटवर्क 4 गुना बड़ा हो गया है।
0: आपण माने संवाद सुनुचंती आकाशवाणी रो। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତ ଅବସରରେ ଏକ ସଫଳ ତଥା ଫଳପ୍ରଦ ପ୍ୟାରିସ୍ ପରିଦର୍ଶନ ଶେଷ କରି ଗତକାଲି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଫ୍ରାନ୍ସ ବନ୍ଧୁତ୍ୱ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ନିଷ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ପରେ ଏଭିଆନ୍ରେ G7 ସମ୍ମିଳନୀ ଏବଂ ପରେ ପ୍ୟାରିସ୍ରେ ଭିଭାଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେବା ସହିତ ବହୁ ସଂଖ୍ୟାରେ ଗୋଷ୍ଠୀଗତ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ମତ ବିନିମୟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ। ଏଥିଲାଗି ଶ୍ରୀ ମୋଦି ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍, ଫ୍ରାନ୍ସ ସରକାର ଏବଂ ସେଠାକାର ଦେଶବାସୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଶ୍ରୀ ମୋଦିଙ୍କର ଏହି ସଫଳ ଗସ୍ତ ମାଧ୍ୟମରେ ଭାରତ ଫ୍ରାନ୍ସ ସ୍ୱତନ୍ତ୍ର ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ଅଧିକ ଗତି ମିଳିବା ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଆଗେଇ ନେବା ଦିଗରେ ଥିବା ପ୍ରତିବଦ୍ଧତା ଅଧିକ ସଶକ୍ତ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଗସ୍ତ ଲାଗି ରାଷ୍ଟ୍ରପତି ମ୍ୟାକ୍ରନ୍ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଏହି ଗସ୍ତକୁ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ବନ୍ଧୁତ୍ୱ ଅଧିକ ସଶକ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଫେବୃୟାରୀ ମାସରେ ଶ୍ରୀ ମୋଦିଙ୍କୁ ସେ ସାକ୍ଷାତ କରିବେ ବୋଲି ଶ୍ରୀ ମ୍ୟାକ୍ରନ୍ ଆଶାବ୍ୟକ୍ତ କରିଛନ୍ତି।
2: Evian, or Paris. Magnifique sadve daure kelie, swagat karte. France or Barak, ki dosti amarai.
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିବେ। ଆସନ୍ତାକାଲି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ମୋଦି ଏହି ଅର୍ଥରାଶି ପ୍ରଦାନ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ 9,44,00,000 ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ମାଧ୍ୟମରେ ପ୍ରଦାନ କରାଯିବ। ସେଥିମଧ୍ୟରୁ 2,18,00,000 ଅଧିକ ମହିଳା ଚାଷୀ ଅନ୍ତର୍ଭୁକ୍ତ। 2019 ଫେବୃୟାରୀ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଦାନ କରାଯିବାକୁ ଥିବା ଅର୍ଥରାଶିକୁ ମିଶାଇ ଆବଣ୍ଟିତ ଅର୍ଥରାଶିର ପରିମାଣ 4,46,000 କୋଟିରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଗସ୍ତ ଅବସରରେ ପଶ୍ଚିମବଙ୍ଗରେ କେତେକ ପ୍ରମୁଖ କୃଷି ପଦକ୍ଷେପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପୁନଃ ପ୍ରସ୍ତୁତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ଆଦି ଅନ୍ତର୍ଭୁକ୍ତ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ଭାରତ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କରିଛି। ଏଥିସହିତ ଭାରତ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରି ପୁଲ୍ ଏର ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଅଗ୍ରସର ହେଉଛି। ଆସନ୍ତାକାଲି ଭାରତୀୟ ଦଳ ଚିଲିକୁ ଭେଟିବ। ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତ

0: ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ଶୁଣନ୍ତୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଆମ ଦେଶକୁ ସ୍ୱଚ୍ଛ ଓ ନିର୍ମଳ ତ ରଖିବା, ତା ସହିତ ଆଉ କେତେକ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆମେ ଯଦି ବଡ଼ ବଡ଼ ସହର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ଯିବା, ଦେଖିବା ଖୁବ୍ ସୁନ୍ଦର ସୁନ୍ଦର ପାର୍କ ଏବଂ ରାଜାରାଜୁଡ଼ା ସମୟର କୋଠାବାଡ଼ି, ପୁରୁଣା ରାଜବାଟି, କୋଠାବାଡ଼ି ଏବଂ ପାର୍କ ସବୁ ଖୁବ୍ ଭଲ ଅବସ୍ଥାରେ ରହିଛି। ରାସ୍ତାଘାଟ ମଧ୍ୟ ଖୁବ୍ ସଫାସୁତୁରା ଦେଖିବାକୁ ମିଳିବ, କିନ୍ତୁ ଏ ଅଞ୍ଚଳରେ ସେସବୁ ଭଲ ଅବସ୍ଥାରେ ନାହିଁ। ଏକଥା ନୁହେଁ ଯେ ଏ ଅଞ୍ଚଳରେ ସେସବୁ ନାହିଁ, ଅଛି, କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି, ରକ୍ଷଣାବେକ୍ଷଣର ଅଭାବ ରହିଛି। ସବୁଜ ବନାନୀ, କୋଠାବାଡ଼ି, ପାର୍କ ଯାହା ବି ଅଛି ସେସବୁର ଅବସ୍ଥା ଶୋଚନୀୟ। ପୁରୁଣା ଯୁଗର କୀର୍ତ୍ତିରାଜି ଯଦି ବଞ୍ଚି ରହିବ, ଆମର ଗୌରବ ବଢ଼ିବା ସହିତ ଆମେ ଆମର ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ କରିପାରିବା। କିନ୍ତୁ ଲୋକଙ୍କ ଉଦାସୀନତା ଏବଂ ସଚେତନତାର ଅଭାବ ଫଳରେ ଏହା ସମ୍ଭବ ହୋଇପାରୁନାହିଁ। ଶିକ୍ଷିତ ଅଶିକ୍ଷିତ ସମସ୍ତଙ୍କଠାରେ ଏ ନେଇ ସଚେତନତାର ଅଭାବ ଦେଖାଯାଏ। ଆମର ଦୈନନ୍ଦିନ ଜୀବନକୁ ଆମେ ଉଦାହରଣ ଭାବରେ ନେଇପାରିବା। ସାଙ୍ଗସାଥି ମିଶି ବଣଭୋଜିକୁ ଆମେ କେବଳ ଆମୋଦ ପ୍ରମୋଦ ଭାବରେ ନେଇଥାଉ। ଯେଉଁ ଜାଗାକୁ ଯାଉ ତାକୁ ଅସନା କରିଦେଉ, ଗଛରେ ପଥରରେ ଯାହା ମନକୁ ଆସିଲା ଲେଖିଦେଉ, ଭାବୁ ଆମର ନାଁ ଅମର ହୋଇଗଲା। କିନ୍ତୁ ଏଭଳି ଗଛରେ ପଥରରେ ନାଁ ଲେଖି ମଣିଷ ଅମର ହୋଇଯାଏ ନାହିଁ। ବଣଭୋଜି କରୁ, ଖାଉ ପିଉ ଏବଂ ଖାଇ ପିଇ ସାରିଲା ପରେ ସେ ଜାଗାକୁ ଏଭଳି କରିଦେଉ ଯେ ଯିଏ ଦେଖିବ କହିବ ମଣିଷ ଏଯାଏଁ ସଭ୍ୟ ହୋଇନାହିଁ। ବଣଭୋଜି କରିବା ପାଇଁ ମନା ନାହିଁ, କିନ୍ତୁ ଆମର ପରିବେଶ ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଚୁଲି ଜଳେଇ ରନ୍ଧାବଢ଼ା କରୁ, କିନ୍ତୁ ଫେରିବା ସମୟରେ ଚୁଲିରେ ନିଆଁ ଅଛି କି ନାହିଁ ସେଥିପ୍ରତି ଧ୍ୟାନ ଦେଇନଥାଉ। ଏହାଦ୍ୱାରା ଯେ ଜଙ୍ଗଲ ପୋଡ଼ିର ସମ୍ଭାବନା ରହିଛି ସେ କଥା ମଧ୍ୟ ଭୁଲିଯାଉ। ଜଙ୍ଗଲ ପୋଡ଼ି ଫଳରେ ଜଙ୍ଗଲ ଧ୍ୱଂସ ହେଉଛି ଏବଂ ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଉଛି। ଆଜି ଆମେ ପ୍ରତିବର୍ଷ ଯେଉଁ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିର ଶିକାର ହେଉଛୁ, ତାର କାରଣ ହେଉଛି ଏହି ଗ୍ଲୋବାଲ ୱାର୍ମିଂ। ସାମାନ୍ୟ ମୌଜ ମଜଲିସ୍ ପାଇଁ ଆମର ଯେଉଁ ଅପୂରଣୀୟ କ୍ଷତି ଘଟୁଛି ତାର ଆକଳନ କରୁଛୁ କି? କହୁଛୁ ଆମର କ'ଣ ଯାଏ ଆସେ, ପରିଣାମ ତ ଆମେ ଭୋଗୁଛୁ, ଆମର ଭବିଷ୍ୟତ ବଂଶଧରମାନେ ଆହୁରି ଭୋଗିବେ। ଏଥର ଦେଖିବା ପୁରୁଣା କୀର୍ତ୍ତିରାଜି କଥା। ଏ ଅଞ୍ଚଳରେ ଅନେକ ପୁରୁଣା ଯୁଗର କୋଠାବାଡ଼ି କୀର୍ତ୍ତିରାଜି ରହିଛି, ସେଗୁଡ଼ିକୁ ସୁରକ୍ଷିତ ତ ରଖିପାରୁନୁ, ଓଲଟା କ୍ଷତି କରୁଛୁ। ବଣଭୋଜି କରିବା ଆଳରେ କିମ୍ବା ବୁଲିଯିବା ସମୟରେ ଐତିହାସିକ ସ୍ଥାନ ସବୁକୁ ଯାଉଛୁ, କିନ୍ତୁ ସେସବୁରେ ଲେଖାଲେଖି କରିବା, କୌଣସି ପୁରାତନ ମୂର୍ତ୍ତିକୁ ଭାଙ୍ଗିଦେବା ଇତ୍ୟାଦି ବହୁତ ଲୋକଙ୍କର ଅଭ୍ୟାସ ରହିଛି। ଆମେ ଭୁଲିଯିବା ଉଚିତ ନୁହେଁ ଯେ ଏସବୁ କୀର୍ତ୍ତିରାଜି ହେଉଛି ଆମର ଐତିହ୍ୟ ଏବଂ ତାକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ। ଆମର ଏକ ସ୍ୱଚ୍ଛ ଓ ସୁନ୍ଦର ଜୀବନ ଜିଇଁବାର ବାଧକ ଆମେ ନିଜେ ସାଜୁଛୁ। ଆସନ୍ତୁ ସଚେତନ ହେବା ଏବଂ ଆମର ଜୀବନ ଓ ପରିବେଶକୁ ସ୍ୱଚ୍ଛ ରଖିବା।

0: ଶୁଣିଲି ସ୍ୱଚ୍ଛ ଜୀବନ ଉପସ୍ଥାପନ କଲେ ପ୍ରଫୁଲ୍ଲ କୁମାର ମାଝୀ, ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ ଶ୍ରୀ ରାମଚରିତ ମାନସ।
1: एपिसोड 142।

0: ପ୍ରଚାର କଲୁ ଶ୍ରୀ ରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।
1: ମୂଲ ଚାଷ ହଉଛେ ଧାନ ଚାଷ। ଇତାକେ ଭରସା କରି କରି ଆମେ ବରଷ ଯାକର ଖର୍ଚ୍ଚା ବାର୍ଚ୍ଚା କରିଥିସୁଁ। ଯେନ୍ ବଛର ଧାନ ଚାଷ ବନେ ହେଲା ତ ଘରର ଲାଗି ନୂଆ ନୂଆ ଜାଗ ପତର ମାନେ ଘିନିଥିସୁଁ। ଆର୍ ଯେନ୍ ବଛର ଧାନ ଭଲ ନେଇ ହେଲା ବେଲେ ଘରର କିଛୁ ବି ଉନ୍ନତି କାମ ନେଇ ହେ, ସବୁ ବନ୍ଦ କରିଦେଇଥିସୁଁ। ଇଟା ତ ନିରାଟ ସତ କଥା। ହେଲେ ଆମେ ଚାଷୀ ହିସାବରେ ଦେଖମା ବେଲେ ଚାଷ କେ ତ ବନ୍ଦ ନେଇ କରିପାରୁ, ଯେନ୍ତା କରିବି ଆମକେ କରବାକେ ପଡ଼ବା। ମାତର କ ଆଗର ଭଳିଆ ନେଇ କରି କରି ବୁଝି ସୁଝି କରି ଧାନ ଚାଷ କର୍ମା ବେଲେ ଧାନ ଚାଷ କରବାର ଆଗନୁ ଆମକେ ଜାଣି ରଖବାକେ ପଡ଼ବା ଯେ ଆମର ଜମି କେନ୍ତା ଜମି ବେଲେ ସେଟା ଢିପ କି ମଝିଆଲି କି ଖାଲ ଜମି, ସେଟା ଜାଣିକରି ତାର ହିସାବରେ ବିହନ ନେମା ଆରୁ ତଲି ପକାମା। ହେନ୍ତା ଆଜି ଆମେ ମଝିଆଲି କିସମ ଜମି ହେଇଥିଲେ କେନ୍ତା କାଣା କର୍ମା ସେ ବିଷୟରେ ଅତକା ଜାଣି ରଖମା। ଗୋଟେ ସର୍ଭେ ନୁ ଜଣା ପଡିଛେ ଯେ ଆମର ରାଜ୍ୟର ଯେତକି ଧାନ ଚାଷ ହଉଥିବାର ଜମି ଅଛେ ସେ ଭିତରୁ ମଝିଆଲି ଜମିର ପରିମାଣ ହଉଛେ 17.5 ଲକ୍ଷ ହେକ୍ଟର, ଯେନ୍ଟାକି ଖୁବ ଜାଗା ଭଳିଆ ଲାଗୁଛେ। ହେଲେ ଆପଣମାନେ ଜାଣିକରି ଭକୁଆ ହେଇଯିବେ ଯେ ଏତକି ଜମିନେ ଅମଲ ହଉଛେ ମାତ୍ର 8 ରୁ 9 କ୍ୱିଣ୍ଟାଲ ଧାନ ଗୋଟେ ଏକର ଜମିନୁ। ଏତକି କମ୍ବାର ମୂଲ କାରଣ ହେଲା ଠିକ ବିହନ ଆମେ ନେଇ ନେବାର ବୋଲି। ପ୍ରଥମ କଥା ହେଲା ଆମେ ମଝିଆଲି ଜମିର ଲାଗି ଲଲାଟ ଧାନ ଭଲ ହେସି ବୋଲିକରି ବାର ବାର ନେଇ କର୍ମା, କାହିଁକି ଯେ କି ଏ ଧାନ ସବୁ ବଛର କଲେ ସେଥିନେ ଗୁଣି ପୋକ ମହିଷା ରୋଗ ବେଶୀ କରି ଧରବାର ଡର ଅଛେ। 2 ନମ୍ବର କଥା ହେଲା ଆମେ ଭାବୁଛୁଁ ଯେ ଧାନ ଗଛେ ଯେତେ ଅଧିକ ୟୁରିଆ ସାର ଦେଲେ ସେତେ ଅଧିକ ଅମଲ ମିଳିବା ବୋଲିକରି। ମାତ୍ର ଆମେ ଅଧିକ ୟୁରିଆ ଦେଲେ ଗଛ ଅଧିକ ନରମ ହେଇଯିବା, ଆରୁ ଗଛ ନରମ ହେଇଗଲେ ସେଥିନେ ଚକଡ଼ା କିରା ଗୁଣି ପୋକ ଆରୁ ମହିଷା ରୋଗ ବେଶୀ କରି ଧରିଥିସି। 3 ନମ୍ବର କଥା ହେଲା ଆମେ ମଝିଆଲି ଜମି ମାନକେ ଜୁଲାଇ ମାସର ଶେଷ ଆଡ ତକେ ଧାନ ରୂପାରୂପି କାମ ସରେଇ ଦେବାର କଥା ନା। ତାର ଠାନୁ ଆର ଡେରି କଲେ ନଭେମ୍ବର ଆଡେ ଧାନ ଭଲ କରି ନେଇ ଜୁରି ପାରେ ନା, ଆର ଅମଲ ବି କମି ଯାଏସି। ଇଟା ତ ଗଲା ଆମର କାଣା କାଣା ଭୁଲ କାମ ଲାଗି ମଝିଆଲି ଜମିନେ ଧାନ ଅମଲ କମି ଯାଏସି। ଏବେ ଆମେ ଜାନମା କେନ୍ କେନ୍ କିସମର ଧାନ ବିହନ ନେଲେ ଆମେ ମଝିଆଲି ଜମିନୁ ବି ଅତକା ଧାନ କମେଇ ପାର୍ମା। ପ୍ରଥମ ବିହନ ହେଲା ଲଲାଟ ଧାନ। ଇ ଧାନ ନେଲେ ଏକର ପିଛା 15 ରୁ 17 କ୍ୱିଣ୍ଟାଲ ତକ ଅମଲ କରିହେସି ଏକର ପିଛା। ତେନକେ ଆମେ ଜାନମା ଆର ଗୋଟେ କିସମ ବିଷୟନେ, ଯେନ୍ଟାକି ଲଲାଟ ଠାନୁ ଆର ଟିକେ ଅଧିକ ଭଲ ଗୁଣ ଥିଲା ବିହନ। ଇଟା 130 ଦିନିଆ ଧାନ। ଇଟା କଲେ ଏକର ପିଛା 17 ରୁ 18 କ୍ୱିଣ୍ଟାଲ ତକ ଧାନ ମିଳିପାରସି ଏକରେକ ଜମିନୁ। 3 ନମ୍ବର ହେଲା ସିଆର ଧାନ 310। ଏ ବିହନକେ ଆମର ରାଜ୍ୟର କଟକ ସହରରେ ଥିବା ଗବେଷଣା କେନ୍ଦ୍ର କୃଷି ବୈଜ୍ଞାନିକ ମାନେ କରିଛନ୍। ଇତାର ଅମଲ କରବାର ସମୟ ହେଲା 120 ରୁ 125 ଦିନ। ସବୁଠାନୁ ବଡ଼ କଥା ହେଲା ଯେ ଖାସ ମଝିଆଲି ଜମିର ଲାଗି ଏ ବିହନକେ ବନାହେଇଛେ। ଏକର ପିଛା 18 କ୍ୱିଣ୍ଟାଲ ଲେଖା ଅମଲ ମିଳିଥିସି ଯଦି ଆମେ ଏ କିସମର ଧାନ କର୍ମା ବେଲେ। ଇତାର ବିଷୟରେ ଆର ଗୋଟେ କଥା ଜାଣିଲେ ଆପଣମାନେ ଭକୁଆ ହେଇଯିବେ ଯେ ଇ ଧାନନେ ସବୁଠାନୁ ଅଧିକ ପ୍ରୋଟିନ ସାର ଅଛି। ଇଥିନେ 10.2% ଅଛି। ଇତା ଠାନୁ ଯେନ୍ ଚଉଲ ବାହାରସି ସେଟା ଟିକେ ସରୁ ଆରୁ ଖାଇବାକେ ବି ଖୁବ ସ୍ୱାଦ ଲାଗ୍ସି। ହେଥିଲାଗି ଇତାକେ ବଜାରରେ ବିକିଲେ ଅତକା ଦାମନେ ଆମେ ବିକି ପାର୍ମା। 4 ନମ୍ବର ଧାନ କିସମ ହେଲା ସିଆର ଧାନ 311, ଯେନ୍ଟାକେ ମୁକୁଲ ବୋଲି ବି କହେସନ୍। ଇଟା ବି କଟକ ସହର ଗବେଷଣା କେନ୍ଦ୍ରନେ ତିଆରି କରାହେଇଛେ। ଇଟା 124 ଦିନିଆ ଧାନ ଏ। ଇ ଧାନ ମଝିଆଲି ଆରୁ ଟିକେ ଖାଲ ଜମିର ଲାଗି ବଢିଆ କିସମ। ଇ ଧାନ କଲା ବେଲକେ ଯଦି ଭଲ କରି ଦେଖାରେଖା କର୍ମା ବେଲେ ଇଥିନୁ ଏକର ପିଛା ଆମେ 18 ରୁ 19 କ୍ୱିଣ୍ଟାଲ ତକ ଧାନ ପାଇପାର୍ମା। ଇଥିନେ ପ୍ରୋଟିନ ଥିବାର ସନେ ଧାତୁ ସାର ଜିଙ୍କ ବି ଥିସି, ଯେନ୍ଟା ଆମର ଦେହି ଲାଗି ଖୁବ ଭଲ। ଏବେ ଯେନ୍ ସବୁ କିସମ ବିଷୟରେ ଜାଣିଲୁ ତାକେ ଚାଷ କଲା ବେଲକେ ହେତୁ କରି କରି ଠିକ ବିହନ ନେମା ବେଲେ ଆଗଲି ଠାନୁ ଆମର ମଝିଆଲି ଜମିର ଅମଲ ଆର ବଢିଯିବା।

0: ଏକ କାର୍ଯ୍ୟକ୍ରମ ଚାଷର କଥା ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଧାରାବାହିକ ନାଟକ ବିରାଡ଼ିର ଉପଦ୍ରବ ରଚନା ପ୍ରଫୁଲ୍ଲ କୁମାର ରଥ ପ୍ରଯୋଜନା ଗୁଣନିଧି ଚୋଟରାୟ
1: କଣ ଗୁମାସ୍ତା
2: ଆଜ୍ଞା
1: ସରକାରୀ ଗାଡ଼ିଟା ମାରା ହେଲା କି
2: ଆଉ ହଲା କୋଉଠି ସାନ ଶ୍ରୀ ହଜୁର
3: ବନ୍ଦ କର ହାବିଲଦାର
1: ସାର୍
3: ଏଇ ଗାଁ ନାଁଟା କଣ ଆଗ ପଚାରି ବୁଝ
1: ବୁଝୁଛି ସାର୍ ଏଇ ସାମ୍ନା ଦୋକାନୀ ବୁଢ଼ାଟାକୁ ଅଭି ଡାକି ପରସ୍ତେ ଇନକ୍ୱାରି କରିଦେଉଛି ଆପଣ ଚୁପଚାପ ବସି ଖାଲି ଦେଖି ଯାଆନ୍ତୁ ମୁଁ ହାବିଲଦାର ଏହି ଦୋକାନଟା ପାଖକୁ କେମିତି ଯିବି ସାର୍ ମୋର ଗୋଟାଏ ସିଂହ ରଡ଼ିରେ ସେ ଆସି ଆମ ପାଖରେ ଛିଡ଼ା ହବ ଏଇ ଦେଖନ୍ତୁ ସାର୍
4: ବୁଢ଼ା ହେ କି ନାଇଁ ଆରେ ହାମ ତୁମକୁ ଡାକ୍ତା ହେ ତୁମକୁ
5: ଶ୍ରୀ ହଜୁର ଆମ୍ଭଙ୍କୁ ଡାକୁଅଛନ୍ତି କି
4: ହଁ ହଁ ତୁମ୍ଭଙ୍କୁ ଡାକୁଅଛୁ
5: ବୋଲିବା ହଉ ଶ୍ରୀ ହଜୁର
4: ଆସିବା ହଉ
5: ଆପଣ ମାନେ ସମସ୍ତ ପୁଲିସ ସାହେବ ମାନେ ଅଧୀନକୁ କିସ ନିମନ୍ତେ ଡାକିବା ହେଲେ
4: ମୁଁ ପଚାରୁଛି ଏଇ ଗାଁର ନାଁଟା କଣ
5: କଙ୍କଡା ନାଡ ହଜୁର ଗଣ
3: ଆଚ୍ଛା ବୁଢା ତମେ କହିପାରିବ କଣ ଗାଁଟା ଏଇ ଆଖପାଖରେ କୋଉଠି ଅଛି କି
5: ହଜୁର ମାନେ ଆମ୍ଭେ ଏଇଠି ଜନ୍ମ ହୋଇ ବର୍ତ୍ତମାନକୁ ମଶାଣୀକୁ ଯିବା ନିମନ୍ତରେ ପ୍ରସ୍ତୁତ ହେଉଅଛୁ ହେଲେ କଣ ନାମକ ଗ୍ରାମ କୋଉଠି ଥିବାର ଆମ୍ଭଙ୍କୁ ଅଦ୍ୟାବଧି ଗୋଚର ନାହିଁ
3: ଠିକ ଜାଣିଛ ତମେ
5: ଉଚିତ ଭାବରେ ଜାଣିଅଛୁ ହଜୁର
3: ଆଚ୍ଛା ତମ ନାଁଟା କଣ
5: ଆଜକୁ ଦୀର୍ଘ 2 ସମ୍ବତ୍ସର ଖଣ୍ଡେ ଗୋତ ହୋଇଗଲାଣି ଆମ୍ଭେ ଶୀଳ ଶ୍ରୀଯୁକ୍ତ ଯୁଧିଷ୍ଠିର ଜେନା ଖଣ୍ଡାୟତ ବଂଶରେ ଜନ୍ମଗ୍ରହଣ ପୂର୍ବକ ଏଇ କଙ୍କଡା ନାଡ଼ ଗ୍ରାମ ମଧ୍ୟରେ ଏକ ମନୋହରି ବିପଣି ଖୋଲି ବସିଅଛୁ
3: ଆଚ୍ଛା
4: ଚାଲନ୍ତୁ ସାର୍ ୟା ପରେ ଗାଁଟାକୁ ଇନକ୍ୱାରି କରି ଚାଲି ଆସିବା ତାପରେ ଯାଇ ଯୋଉ କଥା
3: ତମ ମୁଣ୍ଡରେ ଗୋବର ଅଛି କି ହାବିଲଦାର
4: ସାର୍
3: ହଇ ହଉ ୟାର ପର ଗାଁଟା ନାଁ କଣ ଏ ବୁଢ଼ାକୁ ପଚାରିଲେ ଜଣା ପଡ଼ିଯିବନି
4: ୟେସ୍ ସାର୍ ବିଲକୁଲ ରାଇଟ୍ ସାର୍ ଜଣା ପଡ଼ିବ ଏଇ ବୁଢ଼ା ୟା ପର ଗାଁ ନାଁ କଣ
5: ଆମ୍ଭ ଗ୍ରାମ ପଛନ୍ତେ ଯେଉଁ ଗ୍ରାମ ଅଛି ତାହାର ନାମ ଅଟେ ମୋତିଗଡ଼ ହଜୁର
3: ତାହେଲେ ଖାଇଯିବି ଅବି ଏଇଠି ଅଇଛୁଣିକା ଏଇ ଗୁମାସ୍ତା ଆଉ ସେ ଭଣ୍ଡ ଜ୍ୟୋତିଷକୁ କଞ୍ଚାରେ କଞ୍ଚାରେ ଖାଇଯିବି ପଛରେ ବସିଥିବା କନେଷ୍ଟେବଲ ମାନେ ଗୁମାସ୍ତାଟାକୁ ଜିଭ ଭିତରୁ ଦାଣ୍ଡ ମଜିକି ଭିଡ଼ିଆଣ ଆଜି ସମସ୍ତଙ୍କ ସାମ୍ନାରେ ଆଗ ମୁଁ ତାକୁ ଚଟଣି କରିଦେବି ମୁଁ ପାୱାରଫୁଲ ଥାନା ବାବୁ ଶ୍ରୀଯୁକ୍ତ ସୁଭାଷ ଲାଲ ଗାନ୍ଧୀଟି କଣ ଖେଳ ନା ତାମସା କଥା ହେଇଛି
4: ଠକିଛୁ ନାହିଁ ନଥିବା ଅପରାଧ କରିଛୁ ଓ ଦେହର ଚମଗୁଡ଼ା ହାତୀ ନା ଗୋଧି ଚମଡ଼ାରେ ତିଆରି ଆଜି ମୋର ପୁଲିସିଆ ବେତ ଫଇସଲା କରିଦେବ
3: ନିଚେ ଉତରବେ ବୋଲି କଣ କହୁଛ ହୋ
4: ସାର୍
3: ତାକୁ ଟେକି ଆଣି ଆଗ ଏଇ ଗାଁ ଦାଣ୍ଡ ମଝିରେ ଛେଚି ଦିଅ ହୋ ଖାଲି ଅଣ୍ଟା କଣ ମୋର ପ୍ରାଣଟାକୁ ବି ଭାଙ୍ଗି ଚୁରମାର କରିଦିଆଯିବ କହବେ ଆମକୁ ଏମିତି ଠକିଲୁ କାହିଁକି
6: ଠକିନି ଆଜ୍ଞା ନାହକ ପୁଅ
3: ସେଇ ଭଣ୍ଡ ନାହକ ପୁଅ ପୁନିଆ ପଣ୍ଡାକୁ ବି ନେଇ ହାବିଲଦାର ଜିପ୍ ନେଇ ଯାଅ ସେ ଭଣ୍ଡ ନାହକଟାକୁ ସାଙ୍ଗେ ସାଙ୍ଗେ ଆରେଷ୍ଟ କରି ନେଇ ଆସ ପୋଲିସ ଆଖିରେ ଧୂଳି ମୋର କଣ ମନ ହଉଛି କି
7: କ୍ଷମା କରିବେ ସାର୍ ଆପଣମାନେ ଏଇ ବୁଢ଼ା ଲୋକଟାକୁ ଏମିତି ବିଚ୍ ରାସ୍ତାରେ ବାଡ଼ୁଛନ୍ତି କାହିଁକି
6: ସେଇ କଥା ସେଇ କଥା ଟିକେ ଶ୍ରୀ ହଜୁର ମାନଙ୍କୁ ପଚାରୁଛୁ ଆମ ମାଲିକଙ୍କ ଘରେ ବେଲେଇ ରଡ଼ିଗଲା ନାହକ ପୁଅ ଖଡ଼ି ପକେଇ କହିଲେ ଆମ ମାଲିକଙ୍କ ଧନ ସମ୍ପତ୍ତି କନ ଗାଁର ଜଜ ଘରକୁ ଚାଲିଯିବ ବୋଲି ଭଗବାନ ଜାଣନ୍ତି ତା କୁଆଡେ ଗଲା ହେଲେ ମତେ ତୁଚାଟାକୁ ବାଡ଼ ଗାଳି ନେଇ ଭୟଜତ କରୁଛନ୍ତି ଲୋ
4: ମା ତମେ ନିଜେ ତ ଆମ ସାଙ୍ଗେ ସାଙ୍ଗେ ବୁଲି ଦେଖିଲ ଆମ ଇଲାକାରେ କନ ଗାଁ କି ଜଜ ଲୋକ ନାହିଁ
7: ମୁଁ କିନ୍ତୁ କହୁଛି କନ ଗାଁ ଅଛି ଆଉ ସେ ଗାଁରେ ଜ ଜ ନାମକ ଲୋକ ବି ଅଛନ୍ତି
3: ଆଚ୍ଛା କିଲୋ ଝିଅ ପୋଲିସ ସଦଳ ବେଳେ 3 କାଳ ଖୋଜି ଖୋଜି ପାଇଲାନି ଆଉ ତୁ 10-12 ବର୍ଷର ଝିଅଟେ କହୁ

0: ତୁ କ'ଣ ନା କ'ଣ ଗାଁଟା ଜଜ ଲୋକ ବି ଅଛି?
1: ମୁଁ ମିଛ କହୁନି ସାର୍, ସତ କହୁଛି ପୁରା।
0: ଆଚ୍ଛା ତାହେଲେ କହିଲୁ କୋଉଠି ସେ ଗାଁଟା, କିଏ ସେ ଲୋକ?
1: ଏଇଟା ସେଇ ଗାଁ, ଆଉ ହେଠି ହେଠି ସେଇ ଲୋକ, ସେଇ ଲୋକ ହଉଛି ଜଜ।
2: ଏଇଟା ସେଇ ଗାଁ, ସେଇଟା ସେଇ ଲୋକ।
1: ହଁ ହଁ ହଁ, କଙ୍କଡ଼ାନାଡ଼ ଗାଁର ସର୍ଟ ଫର୍ମ ହେଲା କ ଯୁକ୍ତ ନ, ଆଉ ଯୁଧିଷ୍ଠିର ଜେନାଙ୍କ ସର୍ଟକଟ୍ ନାଁଟା ହେଲା ଅବର୍ଗେଜ ଆଉ ବର୍ଗେଜ। ଆପଣ ମାନେ ଏତିକି ବୁଝିପାରିଲେନି ଯେ ତିନି ଦିନ ଧରି କ ନ ଆଉ ଜ ଜକୁ ଖୋଜି ଲାଗିଛନ୍ତି। ଧନ୍ୟ କହିବ ଆମ ପୋଲିସ କି।
0: ହବିଲଦାର
2: ସାର୍, ଆପଣ ବର୍ତ୍ତମାନ ଶ୍ରୀମାନ କାଳିଦାସ ସାର।
0: ମୁଁ ପୁଣି ଶ୍ରୀମାନ କାଳିଦାସ କେମିତି
2: ସାର୍? କବି ଶ୍ରୀମାନ କାଳିଦାସ ବିଦ୍ୟାନଗରୀର ଗୋଟାଏ ଧୋକଡ଼ି ବୁଢ଼ୀଠୁ ବିଦ୍ୟାରେ ଯେମିତି ଟୋଟାଲି ଡିଫିଟ୍ ହେଇଯାଇଥିଲେ, ଆପଣ ବି ଠିକ୍ ସେମିତି ଏଇ କଙ୍କଡ଼ାନାଡ଼ ଗାଁର ଗୋଟାଏ ନାବାଳିକା ପାଖରୁ ବୁଦ୍ଧିରେ ଟୋଟାଲି ମାତ୍ ଖାଇଗଲେ।
0: ବାନ୍ଧିଦେବି ବାନ୍ଧିଦେବି, ସମସ୍ତଙ୍କୁ ଗୋଟି ଗୋଟି କରି ମାମୁଁ ଘରକୁ ପଠେଇଦେବି। ଖାଣ୍ଟି ଡକେଇତି କେସ୍, ଖେଳନା ତାମସା କଥା ହେଇଛି। କୁଆଡ଼େ ଗଲା ସେଇ ନନ୍ସେନ୍ସ ଡକେଇତ ଜଜଟା?
3: ଘର ଭିତରକୁ ଧାଇଁ ପଳେଇଗଲା ହଜୁର। ଯାହା କରିବା କଥା ସଞ୍ଚଳ କରନ୍ତୁ, ନଚେତ ବାଉଁଶ ନଳା ଦେଇଥା ଆଉ ମିଳିବନି। ମୋ ମାଲିକ ଏକାଥରକେ ସୁହା ହେଇଯିବେ ହଜୁର।
0: ହବିଲଦାର ଏମିତି ଜଳକେଟା ହେଇ ଚାହିଁଚ କ'ଣ? ମୋ ଯୁଧିଷ୍ଠିର ଜେନାର ଘରକୁ ଘେରାଉ କର, ନହେଲେ ଆସାମୀ ଖସିଯିବ ଯେ। ୟେସ୍ ବି କ୍ୱିକ୍, ହରି ଅପ୍
2: ସାର୍। କନେଷ୍ଟବଳ ମାନେ କୁନ୍ଦୁ,
0: କନେଷ୍ଟବଳ ମାନେ ଏଇ ଘରଟାକୁ ଚାରିପଟେ ଘେରି ଯାଅ। ୟେସ୍ ହରି ଅପ୍ ହବିଲଦାର
2: ସାର୍।
0: ହବିଲଦାର
2: ସାର୍ ପ୍ଲିଜ୍ ଅର୍ଡର୍ ସାର୍, ପ୍ଲିଜ୍ ଅର୍ଡର୍।
0: ମୁଁ ଯୁଧିଷ୍ଠିର ଜେନାକୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ କରୁଛି।
3: ଏଇଟା ବାଉଁଶ ନଳା ସହ ହଜୁର।
0: ଓହୋ, ପୋଲିସର ଆକ୍ସନ ବେଳେ ବାଧା କାହିଁକି ସୃଷ୍ଟି କରୁଛ? ହୋ
2: ସାର୍, ସାର୍ ଓକେ, ଷ୍ଟାର୍ଟ କରନ୍ତୁ, ଷ୍ଟାର୍ଟ କରନ୍ତୁ ସାର୍।
0: ଯୁଧିଷ୍ଠିର ଜେନା
2: ସାର୍, ତ ନାଗରେ ଆସାମୀ ୱାର୍ଡଟା ଲଗାନ୍ତୁ ସାର୍।
0: କରେକ୍ଟ କରେକ୍ଟ କରେ, ଆସାମୀ ଯୁଧିଷ୍ଠିର ଜେନା, ସାବଧାନ, ହୁସିଆର, ଖବରଦାର। ଖସି ଚାଲିଯିବାକୁ ଚେଷ୍ଟା କଲେ ତମକୁ
2: ତମକୁ ନୁହଁ ସାର୍, ତତେ ତତେ ବୋଲି କୁହନ୍ତୁ।
3: ହଁ ତା ନୁହଁ କ'ଣ ଆଜ୍ଞା, ଆସାମୀଟାକୁ ପୁଣି ତମେ ଆପଣ କ'ଣ?
0: ହେ ତମେ ଚୁପ୍ ରୁହ। ଖସି ଚାଲିଯିବାକୁ ଚେଷ୍ଟା କଲେ ତତେ ଗୁଳି କରି ମାରି ଦିଆଯିବ। ତେଣୁ ଚୁପ୍ଚାପ୍ରେ ସୁନା ପିଲାଟି ଭଳି ଦୁଇଟା ବାଉଁଶ ନଳା ସହ ଶୀଘ୍ର ଆତ୍ମସମର୍ପଣ କର।
2: ବେଶ, ଏଥର ହେଇଗଲା ସାର୍।
0: ହେଇଗଲା କ'ଣ ହେଇଗଲା?
2: ଆସାମୀଟାକୁ ଘର ଭିତରୁ ବାହାରି ଆସିବା ପାଇଁ ଦୁଇ ଚାରି ମିନିଟ୍ ଖଣ୍ଡେ ଟାଇମ୍ ଦେବାନି କି ସାର୍?
0: କରେକ୍ଟ କରେକ୍ଟ, ଭେରି କରେକ୍ଟ। ଉମାସ ଥାଏ
3: ଆଜ୍ଞା,
0: ତମେ ଚଞ୍ଚଳ ଜିପ୍ଟା ନେଇ ତମ ମାଲିକ ସୁଦାମ ପତିଙ୍କି ଡାକି ଆଣ।
3: ଯାଉଛି ଆଜ୍ଞା।
0: ସେ ତାଙ୍କ ସମ୍ପତ୍ତିକି ଚିହ୍ନଟ କରିବେ। ଯାଅ, ଶୀଘ୍ର ଯାଅ। ଆସାମୀ ଅବର୍ଗେଜ ବର୍ଗେଜ, ତତେ ତିନି ମିନିଟ୍ ଟାଇମ୍ ଦେଇଥିଲି, ଶୀଘ୍ର ଆସ।
4: ଆହେ ପ୍ରିୟତମ ଆସାନ୍ଦ ମୁହିଁ, ପ୍ରଧାନ କର ଅତି ଚଞ୍ଚଳ ସେଇ ଦୁଇ ଗୋଟି ପାଉଁଶ ନଳାକୁ ଆମ୍ଭ ହସ୍ତରେ ପ୍ରଦାନ କର। ତାକୁ ନେଇ ପୁଲିସ ହସ୍ତରେ ପ୍ରଦାନ ପୂର୍ବକ ଆମ୍ଭେ ଆମ୍ଭ ଜୀବନଟାକୁ ରକ୍ଷା କରିବୁ।
5: ଦେବିନି ଦେବିନି ଦେବିନି, କଦାଚିତ ଦେବିନି। ଆଉ ଅଧିକ ଗୁଡ଼ିକିଆ ଜିଗର କରୁଛ ବା?
4: କେମନ୍ତେ ଜିଗର ଆମ୍ଭେ କରିବୁ ନାହିଁ କହିଲ? ତମ ଉଭୟ କର୍ଣ୍ଣରେ ଶୁଣୁଅଛ କି ନାହିଁ? ପୁଲିସ ଆମ୍ଭଙ୍କୁ ଆସାମୀ ଡକେଇତ ବୋଲି ସମ୍ବୋଧନ ପୂର୍ବକ ଆମ୍ଭଙ୍କୁ ଗୁଳି ମାଡ଼ରେ ହତ୍ୟା କରିବା ସକାଶେ ଧମକ ଦେଉଅଛି।
5: ଆହେ, ତମେ ମତେ କ'ଣ ପାଠ ପଢୁଛ ବା? ପୁଲିସ କେବେ କାହାକୁ ହତ୍ୟା କଲାଣି ଯେ ତମକୁ କରିବ?
4: ଯେବେ ହତ୍ୟା କରିବ ନାହିଁ ତେବେ ଆମ୍ଭ ଗୃହ ମଧ୍ୟରୁ ମାଲ ବରାମତ ହେଲେ ଆମର ଦୁଇ ହସ୍ତକୁ ଲୁହା ଖଡ଼ୁରେ ବନ୍ଧନ ପୂର୍ବକ ଜିଓଲଖାନାକୁ ପଠେଇ ଦେବ। ହେ ପ୍ରିୟତମ,
5: ଆମ ଘରୁ ମାଲ ବାହାରିଲେ ତ ପଠେଇବ, ଆଉ ନ ବାହାରିଲେ?
4: ବାବା ବାବା, ବାହାରିବ ନାହିଁ କେମନ୍ତେ?
5: ମୁଣ୍ଡରେ ତ ବୁଦ୍ଧି ନାହିଁ, ଆଉ ତମେ କି ମରଦ ହେଇଛ ବା? ହେଇଟି ଶୁଣ, ସେଇ ବାଉଁଶ ନଳା ଦିଟାକୁ ମୋ ପେଟ ଉପରେ ରଖି ତା ଉପରେ ଦି ଚାରିଟା ଲୁଗାକୁ ଗଣ୍ଠିଲି କରି ବାନ୍ଧିଦେବ। ମୋର ଗର୍ଭ ବେଦନା ହଉଛି ବୋଲି ବାହାନା କରି ଥାଏ ମୁଁ ଶୋଇଖାଲି କୁନ୍ଥୁଥିବି। ପୋଲିସ ଗୁଡା ଯେତେ ଚିରିଚରା ରଡ଼ି ଛାଡ଼ିଲେ ବି ତମେ ଜମା ବାହାରକୁ ଯାଅନି, ମୋ କତିରେ ବସି ହାତ ଯୋଡି ବୁଢା କାଳକୁ ମତେ ପୁଅଟିଏ ଦିଏ ହେ ଭଗବାନ ବୋଲି ଖାଲି ଡାକୁଥାଉ। ପୋଲିସ ଯେବେ ଆସିବ

0: ଘରଟାକୁ ଖୋଜାଖୋଜି କରି ତାରି ବାଟରେ ସେ ଚାଲିଯିବ। କଣ ମୋ କଥା ତ ମୋ ମୁଣ୍ଡକୁ ପଶିଲା ଟି?
1: ଆରେ ବାବା, ସ୍ତ୍ରୀ ବୁଦ୍ଧି ପ୍ରଳଙ୍କରୀ ବୋଲି ଶାସ୍ତ୍ର କଣ ନ ଜାଣି କହିଅଛି? ସତରେ ହେ ପ୍ରିୟତମା ଚାନ୍ଦମୁହିଁ, ସଂସାର ମଧ୍ୟରେ ନାହିଁ ନଥିବା ବୁଦ୍ଧି ଗୁଡ଼ାକ ତମ ମୁଣ୍ଡରେ ଗୃହ ନିର୍ମାଣ କରି ରହିଅଛନ୍ତି।
2: ଆସାମୀ ଅବର୍ଗେଜ ବର୍ଗେଜ ଓରଫ ଯୁଧିଷ୍ଠିର ଜେନା, ତୁ ଟେନ୍ ଡାକିଲା କ୍ଷଣି ଆତ୍ମସମର୍ପଣ ନ କଲେ ଆମେ ତୋ ଘର ଭିତରେ ଅଲବତ୍ ପଶିବୁ। ହୁସିଆର, ସାବଧାନ।
1: ତୟାର କରୁଛି ଚାନ୍ଦ ମୁହିଁ।
3: ସାର୍, ଆସାମୀଟା ବଡ ଖତରନାକ ମାଲୁମ ପଡୁଛି ସାର୍, ୱାର୍ଣ୍ଣିଂ ଦେଲା ପରେ ବି ବାହାରକୁ ଆସିଲାଣି।
2: ସେଉଟା ଖତରନାକ ଆସାମୀ ହେଲେ ମୁଁ ବି ଗୋଟେ ଅତିମାତ୍ରାରେ ଦୁର୍ଦ୍ଦାନ୍ତ ଥାନା ବାବୁ। କ'ଣ ଭାବିଛି ରେ ମୋତେ? ବାହାର କର ଇଣ୍ଡିକେଟର, ଚାଲ ଭିତରକୁ।
3: ଚାଲନ୍ତୁ ସାର୍, ହେଲେ ପିସ୍ତୁଲଟାକୁ ରେଡ଼ି କରି ଧରିଛନ୍ତି ସାର୍।
2: ଓହୋ, ତମେ ଗୋଟେ କ'ଣ ମୋତେ ଇନ୍ସଟ୍ରକ୍ସନ୍ ଦଉଛ? ହ, ୟୁ ଜଷ୍ଟ ଫଲୋ ମି।
3: ଫଲୋଇଙ୍ଗ ସାର୍, ୟେସ୍ ଫଲୋଇଙ୍ଗ। ଚାଲନ୍ତୁ।
2: ହାବିଲଦାର
3: ସାର୍,
2: ଆସାମୀଟା ଆଉ ଖସି ପଳେଇନି ତ?
3: ନା ସାର୍, ଆମ କନେଷ୍ଟବଳ ମାନେ ତ ଚାରିଆଡ଼େ ଘେରି ରହିଛନ୍ତି, ସେଟା ଖସି ଯିବ କୁଆଡ଼େ?
2: କାଇଁ ଘରଟା ଭିତରେ କିଛି ତ ସୋର ଶବ୍ଦ ହଉନି।
0: ମରିଗଲି,
1: ହେ ଭଗବାନ,
0: କଷ୍ଟ
1: ଏ ବୁଢା କାଳକୁ, ଏ ଯୁଧିଷ୍ଠିରକୁ ପୁଅଟେ ଦିଅ ପ୍ରଭୁ, ପ୍ରଭୁ ମତେ ପୁଅଟେ ଦିଅ।
3: ସାର୍, ଆସାମୀର ପୁଅଟେ ହବ ନା କ'ଣ?
1: ମାଇକିରାଟା
3: ବୋଧେ ସେଇଥିପାଇଁ କୁନ୍ଥଉଛି।
2: ଆସ ଦେଖିବା, ଆସ।
3: ବୃଦ୍ଧ, ଚାଲନ୍ତୁ ସାର୍, ଚାଲନ୍ତୁ।
1: ପୁଅଟେ ଦିଅ ପ୍ରଭୁ, ହେ ଭଗବାନ, ନହେଲେ ମୁଁ କ'ଣ ଜୀବନ ସାରା ବାନ୍ଧ ହେଇ ରହିବି? ପ୍ରଭୁ ମତେ
2: ହଜୁର
1: ମାନେ ଆମ୍ଭ ଧର୍ମ ପତ୍ନୀ ଅଧୁନା ଗର୍ଭବେଦନାରେ ଯଥେଷ୍ଟ ପରିମାଣରେ ଆକ୍ରାନ୍ତ ହେଉଛନ୍ତି, ସେଥିପାଇଁ ଆପଣ ମାନେ ଅନ୍ତର ହୁଅନ୍ତୁ ଏ ସ୍ଥାନରୁ।
2: ମୁଁ ପଚାରୁଛି ବାଉଁଶ ନଳା ଦିଟା କାହିଁ?
1: କି ବାଉଁଶ ନଳା ହଜୁର?
0: ପୁଲିସ ବାବୁ ମାନେ ରୋଷେଇ କରି ଖାଇବେ ବୋଲି ଆମ ଫୁଙ୍କ ନଳା ଦିଟାକୁ ମାଗୁଥିବେ।
1: ଆଚ୍ଛା,
0: ଚୁଲି ମୁଣ୍ଡରେ ପଡିଛି, ଆଣି ଦେଇଦିଅ।
2: ୟୁ ସଟ୍ ଅପ୍ ଲେଡି, ଆମେ ଚୁଲି ଫୁଙ୍କା ବାଉଁଶ ନଳା ମାଗୁନୁ, ଆମେ ମାଗୁଛୁ ସେଇ ବାଉଁଶ ନଳା ଦିଟା।
4: ଆମର ମତଲବ କେବଳ ସେଇ ଦିଟା ବାଉଁଶ ନଳାରେ, ତେଣୁ ସେଇ ଦିଟାକୁ ତମେ ତମ ଘର ଭିତରେ କୋଉଠି ଲୁଚେଇ ରଖିଛ ବର୍ତ୍ତମାନ ଆମେ କ୍ୟାଚ୍ କରିଦେବୁ। ସାର୍, ଇଣ୍ଡିକେଟରଟା ଷ୍ଟାର୍ଟ କଲି, ଚାଲନ୍ତୁ।
2: ଆସ,
3: ରୁହନ୍ତୁ ସାର୍, ରୁହନ୍ତୁ।
2: କାହିଁକି
3: ବୁଲି ଯାଉଛି?
2: କ'ଣ
3: ଇଣ୍ଡିକେଟର ମୁନିଆ କଟାଟା ସାର୍?
2: କୁଆଡ଼କୁ?
3: ଜୋର ଗର୍ଭବତୀ ମାଇପି ଆଡ଼କୁ ସାର୍। ମାନେ ସାର୍, ବର୍ତ୍ତମାନ ଘରର ପଶ୍ଚିମ ଦିଗ ଆଡ଼କୁ ଯାଉଥିଲୁ ତ?
2: ତାହେଲେ କଣ୍ଟାଟା ପୂର୍ବ ଦିଗ ଆଡ଼କୁ ବୁଲିଗଲା ବୋଲି କହୁଛ?
4: ୟେସ୍ ସାର୍, ୟେସ୍ ସାର୍।
2: ଚାଲ ପୂର୍ବକୁ ଚାଲ।
3: ସାର୍, ସାର୍, ପୁଣି ପଶ୍ଚିମଟା ହାତ ଧରି ଡାକିଲାଣି।
2: ହ୍ୱାଟ୍ ନନ୍ସେନ୍ସ
3: ସାର୍!
2: ତେବେ ବାଉଁଶ ନଳା ଦିଟା କୋଉ ଦିଗରେ ଅଛି, କୋଉଠି ଅଛି, ଚଞ୍ଚଳ କୁହ।
3: ସାର୍, ମୋ ବ୍ରେନ୍ଟେ ବି ଆଉ ଠିକ୍ କାମ କରୁନି ସାର୍, ତେଣୁ ମୁଁ କିଛି କହିପାରୁନି।
2: କିଓ ଠିକ୍ କୋଉ ସ୍ପଟରେ କଣ୍ଟାଟା ଦିଗ ବଦଳୁଛି, ଠିକ୍ ସେଇ ଜାଗାଟାକୁ ସର୍ଭେ କରି ଧର।
3: କରେକ୍ଟ ସାର୍, ଆପଣ ଭେରି କରେକ୍ଟ, ଅଭି ସେଇ ସ୍ପଟଟାକୁ ଧରୁଛି। ପାଇଗଲି ସାର୍, ପାଇଗଲି,
2: ପାଇଗଲ,
3: ପାଇଗଲି।
2: କୋଉଠି କୋଉଠି କୋଉଠି
3: ସାର୍? ପୂର୍ବ ମୁହାଁ ହିଁ ଯାଉ ଯାଉ ଖଟିଆଟା ପାର ହେଲା କ୍ଷଣି ପଶ୍ଚିମକୁ, ଆଉ ପଶ୍ଚିମ ମୁହାଁ ହିଁ ଯାଉ ଯାଉ ଖଟିଆଟା ପାର ହେଲା କ୍ଷଣି କଣ୍ଟାଟା ପୂର୍ବ ଦିଗକୁ ବୁଲି ଯାଉଛି ସାର୍।
1: ହେ ଭଗବାନ, ମତେ ପୁଅଟେ ଦିଅ ପ୍ରଭୁ।
2: ୟୁ ସେଟ୍ ଅପ୍ ହାବିଲଦାର
3: ସାର୍,
2: ଇଣ୍ଡିକେଟରର ମୁହଁଟା ଖଟ ତଳକୁ କର।
3: ଏଇ କଲି ସାର୍।
2: କ'ଣ କହୁଛି?
3: ମୁହଁଟା ଉପରକୁ କରିଦେଲା ସାର୍।
2: ତା ମାନେ ଘର ଛାତ।
5: ଶୁଣିଲି ଧାରାବାହିକ ନାଟକ ବିରାଡ଼ିର ଉପଦ୍ରବ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣଧିନ୍ଧି ଛୋଟରାୟ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ରହରୀ। ଶିଳ୍ପୀ ତପୁ ମିଶ୍ର, ଗୀତିକାରୀ ହେଲେ ନିଜମ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

ଶୁଣିଲେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ

ରାବଣର କଥା ଶୁଣି ମାରିଚ ରାବଣକୁ ବୁଝାଇ କହିଲା, ହେ ରାଜା, ଗୋଟିଏ କଥା ମନେ ରଖ, ନିଆଁରେ ଚାଲିବାର, ବିଷ ଖାଇ ଜୀର୍ଣ୍ଣ କରିବାର ଉପାୟ ଅଛି, କିନ୍ତୁ ରାମଙ୍କ ବାଣଙ୍କୁ ଉପାୟ ନାହିଁ। ସେ ରାମ ଯମର ଯମ, କେବଳ ବିଷ୍ଣୁ ତାଙ୍କ ସହ ସମାନ ହୋଇପାରେ। ଏ କଥା ଶୁଣି ରାବଣ କହିଲା, ତୋ କଥା ଠିକ୍ ହୋଇପାରେ, କିନ୍ତୁ ମୁଁ ତ ସେ ବିଷ୍ଣୁକୁ ଡରେ ନାହିଁ, କାରଣ ସେ ବିଷ୍ଣୁର ଚକ୍ର ମୋ ବକ୍ଷରେ ବାଜି ପଦକ ପରି ରହିଛି। ସେ ଆମର ଅନେକ ଲୋକଙ୍କୁ ମାରିଛି, ଶୂର୍ପଣଖାକୁ ଅନେକ କଷ୍ଟ ଦେଇଛି, ଆମେ ତାର ମରଣ ପାଇଁ ଯୋଜନା କରିବା। ରାବଣର କଥା ଶୁଣି ମାରିଚ କହିଲା, ତୋର କେତେବା ବଳ, ତତେ ବାନ୍ଧିଥିଲା ସହସ୍ରାର୍ଜୁନ, ତାକୁ ବିନାଶ କରିଥିବା ପର୍ଶୁରାମଙ୍କ ଗର୍ବ ଖର୍ବ କରିଛନ୍ତି ଏ ରାମ, ତୁ ତାଙ୍କ ସହିତ ଶତ୍ରୁତା କର ନାହିଁ। ଏହା ଶୁଣି ରାବଣ କହିଲା, ତୁ ମୋର ଶ୍ରଦ୍ଧା ଭାଙ୍ଗ ନାହିଁ, ରାମକୁ କପଟରେ ମାରିବା, ତୁ ତାଙ୍କ ଆଗରେ ବିଚିତ୍ର ମୃଗ ହୋଇ ଖେଳା କର, ତୋର ବିଚିତ୍ର ରୂପ ଦେଖି ସେ ତୋତେ ମାରିବାକୁ ବାହାରିଲେ ତୁ ରାମଙ୍କୁ ବହୁତ ଦୂରକୁ ନେଇଯାଇ ହେ ଲକ୍ଷ୍ମଣ ତ୍ରାହି ଏହା କହି ଅନ୍ତର ହୋଇଯିବୁ। ଲକ୍ଷ୍ମଣ ତୋ ଡାକ ଶୁଣି ଦୂରକୁ ଚାଲିଗଲେ ପଦ୍ମନୟନା ସୀତାଙ୍କୁ ମୋ ବ୍ରହ୍ମଚାରୀ ବେଶରେ ଭିକ୍ଷା ମାଗି ହରଣ କରି ଘେନି ଆସିବି। ଏହା ଶୁଣି ମାରିଚ କହିଲା, ହେ ରାଜା, ଏ ଲୋଭ ଛାଡ଼, ନିଜ ବଂଶ ନାଶ କରିବା ବାଟ ଖୋଜ ନାହିଁ। ମାରିଚ କଥା ଶୁଣି ରାବଣ କ୍ରୋଧରେ ଜଳି ଉଠି ଖଣ୍ଡା ବାହାର କରି ମାରିଚର ବାଳକୁ ବାମ ହାତରେ ଧରିବାକୁ ମନ କରି କହିଲା, ରେ ମାନବ ଭୟାଳୁ, ଛାର ମନୁଷ୍ୟକୁ ଭୟ କରି ମୋର ଆଦେଶ ଅବମାନନା କରୁଛୁ, ମୁଁ କ'ଣ ବାଳକ ହୋଇଛି ଯେ ମୋତେ ଶିକ୍ଷା ଦେଉଛୁ, ଏବେ ତୋତେ କିଏ ଆସି ରଖିବ। ରାବଣର ଏ କଥା ଶୁଣି ମାରିଚ ଭାବିଲା, ରାବଣ ମାଇଲେ ମୁଁ ଅମୋକ୍ଷ ହେବି, ରାମ ଯାହାକୁ ମାରନ୍ତି ସେ ବୈକୁଣ୍ଠକୁ ଯାଏ, ଏହା ମୁଁ ନିଜେ ଦେଖିଛି। ଏହା ଭାବନା କରି ମାରିଚ ମାୟାମୃଗ ରୂପ ଧାରଣ କଲା ଏବଂ ରାବଣ ଆଗରେ ବିହାର କଲା। ମାରିଚର ମୃତ୍ୟୁ ପାଇଁ ଆତ୍ମପ୍ରସ୍ତୁତି ଏବଂ ରାମଙ୍କ ହାତରେ ମୃତ୍ୟୁ ଲାଭ କରି ମୋକ୍ଷ ଲାଭ କରିବାର ସୂଚନା ଦେଇ ଏକ ଆଧ୍ୟାତ୍ମିକ ଉପଲବ୍ଧିର ସୂଚନା ଦେଉଛନ୍ତି ଭକ୍ତକବି ଉପେନ୍ଦ୍ର ଭଞ୍ଜ।

ଶୁଣିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ସତ୍ୟ।

0: ବିକାଶର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ମେରା ନାମ ଜୋକର କଥାଚିତ୍ରରୁ ଗାଇଛନ୍ତି ମୁକେଶ। ଗୀତିକାରୀ ହେଲେ ହସରତ ଜୟପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନିଛୁ କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ରୁ ଗାଇଛନ୍ତି ମାନସ ପ୍ରୀତମ ଏବଂ ତପୁ ମିଶ୍ର। ଗୀତ ବାପୁ ଗୋସ୍ୱାମୀ, ସଙ୍ଗୀତ ଗୋଲି ରଥ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରୀଚରଣ ଏବଂ ତପୁ ମିଶ୍ର। ଗୀତିକାର ହେଲେ ବସନ୍ତରାର ସାମଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ, କଥାଚିତ୍ର ଚାନ୍ଦିନୀ ଆଇ ମିସ୍ ୟୁ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଏଥର ଶୁଣନ୍ତୁ କଥାଚିତ୍ର ସମୟ ଖେଳୁଛି ଚକା ଭୁଅଁରୀରୁ। ଗାଇଛନ୍ତି ଅନୁରାଧା ପୌଡ଼ାଲ ଏବଂ ଅଭିଜିତ। ଗୀତ ନିମାଇ ମହାନ୍ତି, ସଙ୍ଗୀତ ମଳୟ ମିଶ୍ର।

ଶ୍ରୋତାବନ୍ଧୁ ଆପଣମାନେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଏଥର ଶୁଣନ୍ତୁ କଥାଚିତ୍ର ବାଜିରୁ, ଗାଇଛନ୍ତି ଇରା ମହାନ୍ତି, ଗୀତିକାର ହେଲେ ନିମାଇ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ ପୂର୍ବାହ୍ନ 10:00। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶର ନୀଳିମା ପରି ବିସ୍ତୃତ ସୂଚନା, ଜୀବନର ପ୍ରତିଟି ମୁହୂର୍ତ୍ତକୁ ସ୍ପର୍ଶ କରୁଥିବା ଆଜିର ଦିନର ମହତ୍ତ୍ୱ ଏବଂ ମନକୁ ପ୍ରଫୁଲ୍ଲିତ କରୁଥିବା ମନୋରଞ୍ଜନର ମଧୁର ସମ୍ଭାର ସହ ଆମେ ଉପସ୍ଥିତ ହୋଇଛୁ।

ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକାର ଆଉ ଏକ ନୂତନ ଅଧ୍ୟାୟରେ ପ୍ରତ୍ୟେକ ଦିନ ନିଜ ସହ ନେଇ ଆସି କିଛି ନୂଆ ସମ୍ଭାବନା, କିଛି ସ୍ମରଣୀୟ ଘଟଣା ଓ କିଛି ଶିକ୍ଷଣୀୟ ବାର୍ତ୍ତା। ଇତିହାସ ପୃଷ୍ଠାରେ ଆଜିର ଦିନ କାହିଁକି ସ୍ୱତନ୍ତ୍ର? ଦେଶ ବିଦେଶରେ କ'ଣ ଘଟୁଛି ଏବଂ ଦୈନନ୍ଦିନ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ କେଉଁ ସୂଚନା ଜାଣିବା ଆବଶ୍ୟକ, ସେହି ସବୁକୁ ନେଇ ଆସିଛି ମୁଁ ଆପଣଙ୍କ ସାଥୀ ନମିତା। ଏହା ସହିତ ରହିଛି ସୁମଧୁର ସଙ୍ଗୀତ, ଯାହା ଆପଣଙ୍କ ଦିନକୁ କରିଦେବ ଆହୁରି ସୁନ୍ଦର ଓ ଆନନ୍ଦମୟ। ତେବେ ଆଉ ବିଳମ୍ବ ନ କରି ଆରମ୍ଭ କରିବା ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱିପ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। କାର୍ଯ୍ୟକ୍ରମଟିକୁ ତ ଆଗେଇ ନେବା, ହେଲେ ଆସନ୍ତୁ ନା କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିନେବା ଗୋଟିଏ ମନଛୁଆଁ ଭଜନ।

ଶ୍ରୋତାବନ୍ଧୁ, ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଏହି ପର୍ବର ସବୁଠାରୁ ଆକର୍ଷଣୀୟ ଓ ବିଶ୍ୱପ୍ରସିଦ୍ଧ ରୂପ, ଯେଉଁଠାରେ ଶିବ ଓ ପାର୍ବତୀଙ୍କ ବିବାହକୁ ଏକ ବାସ୍ତବ ମାନବ ବିବାହ ପରି ଆୟୋଜନ କରାଯାଇଥାଏ। ସମାଜର କିଛି ପରିବାର ମାତା ପାର୍ବତୀଙ୍କ ପିତାମାତାର ଭୂମିକା ଗ୍ରହଣ କରନ୍ତି ଏବଂ ଅନ୍ୟ କିଛି ପରିବାର ଭଗବାନ ଶିବଙ୍କ ପକ୍ଷର ପ୍ରତିନିଧି ହୁଅନ୍ତି। ଏହା ମାଧ୍ୟମରେ ଦେବଦେବୀଙ୍କ ସହ ମାନବ ସମାଜର ଏକ ଆଧ୍ୟାତ୍ମିକ ଓ ଭାବନାତ୍ମକ ସମ୍ପର୍କ ସ୍ଥାପିତ ହୁଏ। ଶିବ ବିବାହର ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ ହୋଇଥାଏ। ଶୀତଳଷଷ୍ଠୀର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ଶିବଙ୍କ ବରଯାତ୍ରୀ, ଯେଉଁଥିରେ ଭଗବାନ ଶିବଙ୍କୁ ବର ରୂପରେ ସଜାଯାଇ ଭବ୍ୟ ଶୋଭାଯାତ୍ରାର ସହ ପାର୍ବତୀଙ୍କ ଘରକୁ ନିଆଯାଇଥାଏ। ଏହି ଯାତ୍ରାରେ ଢୋଲ, ନିଶାନ, ଘଣ୍ଟ, ଶଙ୍ଖଧ୍ୱନି, ଘୁମୁରା, ଡାଲଖାଇ, ରସର୍ଗିଲି, ବିଭିନ୍ନ ପ୍ରକାରର ସମ୍ବଲପୁରୀ ନୃତ୍ୟ ଓ ଲୋକକଳାର ଚମତ୍କାର ପ୍ରଦର୍ଶନ ହୁଏ। ହଜାର ହଜାର କଳାକାର ଓ ଲକ୍ଷାଧିକ ଭକ୍ତ ଏହି ଯାତ୍ରାରେ ଯୋଗଦେଇ ଓଡ଼ିଶାର ଲୋକସଂସ୍କୃତିକୁ ଜୀବନ୍ତ କରିଥାନ୍ତି। ବୈଦିକ ରୀତିରେ କନ୍ୟାଦାନ, ହୋମ, ମନ୍ତ୍ର ଉଚ୍ଚାରଣ ଓ ବିବାହ ସଂସ୍କାର ସମ୍ପନ୍ନ ହେବା ପରେ ଶିବ ଓ ପାର୍ବତୀଙ୍କୁ ନବଦମ୍ପତି ରୂପେ ସହର ପରିକ୍ରମା କରାଯାଏ। ଶୀତଳଷଷ୍ଠୀ ଓଡ଼ିଆ ଜୀବନ ଶୈଳୀ ସହ ଗଭୀର ଭାବେ ଜଡ଼ିତ, କାରଣ ଏହି ପର୍ବ ସମୟରେ ଲୋକମାନେ ନୂଆ ପୋଷାକ ପିନ୍ଧନ୍ତି, ଘର ସଜାନ୍ତି, ଅତିଥିମାନଙ୍କୁ ସ୍ୱାଗତ କରନ୍ତି ଓ ସାମୂହିକ ଭୋଜନର ଆୟୋଜନ ମଧ୍ୟ କରିଥାନ୍ତି। ଗ୍ରାମାଞ୍ଚଳରେ ଭଜନ, କୀର୍ତ୍ତନ, ପାଲା, ଦାସକାଠିଆ ଓ ଲୋକନାଟର ଆସର ବସିଥାଏ। ଏହି ପର୍ବ ମାଧ୍ୟମରେ ପରିବାର, ସମାଜ ଓ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥାଏ। ଜାତି, ଧର୍ମ, ବର୍ଣ୍ଣ ଓ ଆର୍ଥିକ ସ୍ଥିତିର ଭେଦଭାବକୁ ଭୁଲି ସମସ୍ତେ ଏକତ୍ରିତ ଭାବରେ ଏହି ମହୋତ୍ସବକୁ ସଫଳ କରିଥାନ୍ତି।

ଶ୍ରୋତାବନ୍ଧୁ, ଜୀବନ ହେଉଛି ଈଶ୍ୱରଙ୍କ ଏକ ଅମୂଲ୍ୟ ଉପହାର। ପ୍ରତ୍ୟେକ ମଣିଷ ଚାହିଁ ତାର ଜୀବନ ସୁଖ, ଶାନ୍ତି ଓ ସଫଳତାରେ ପରିପୂର୍ଣ୍ଣ ହେଉ। କିନ୍ତୁ ଅନେକ ସମୟରେ ଆମେ ବଡ଼ ବଡ଼ ସ୍ୱପ୍ନର ପଛରେ ଦୌଡ଼ିବା ବେଳେ ଜୀବନର ଛୋଟ ଛୋଟ କଥାକୁ ଭୁଲି ଯାଇଥାଉ। ବାସ୍ତବରେ ଜୀବନକୁ ସୁନ୍ଦର କରିବା ପାଇଁ ଧନ ସମ୍ପତ୍ତିଠାରୁ ଅଧିକ ଆବଶ୍ୟକ ଭୁଲ ଚିନ୍ତାଧାରା, ସୁସ୍ଥ ଅଭ୍ୟାସ ଓ ସଠିକ୍ ସୂଚନା। ସର୍ବପ୍ରଥମେ ନିଜ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁ। କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ନିୟମିତ ବ୍ୟାୟାମ, ଯୋଗ, ପ୍ରାତଃ ଭ୍ରମଣ ଏବଂ ସନ୍ତୁଳିତ ଖାଦ୍ୟ ଆମ ଶରୀରକୁ ସୁସ୍ଥ ରଖିଥାଏ। ଶରୀର ସୁସ୍ଥ ରହିଲେ ମନ ମଧ୍ୟ ପ୍ରଫୁଲ୍ଲିତ ରହେ ଏବଂ ଆମେ ପ୍ରତ୍ୟେକ କାମକୁ ଉତ୍ସାହର ସହ କରିପାରୁ। ଦ୍ୱିତୀୟତଃ, ସମୟ ମୂଲ୍ୟ ବୁଝନ୍ତୁ। ଜୀବନରେ ହରାଇଥିବା ଧନ ଫେରି ଆସିପାରେ, କିନ୍ତୁ ହରାଇଥିବା ସମୟ କେବେ ଫେରି ଆସେ ନାହିଁ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ସଠିକ୍ କାର୍ଯ୍ୟରେ ବ୍ୟବହାର କରନ୍ତୁ। ଭଲ ପୁସ୍ତକ ପଢ଼ନ୍ତୁ, ନୂଆ କିଛି ଶିଖନ୍ତୁ ଏବଂ ନିଜ ଜ୍ଞାନକୁ ବୃଦ୍ଧି କରନ୍ତୁ। ସମ୍ପର୍କ ହେଉଛି ଜୀବନର ସବୁଠାରୁ ବଡ଼ ଶକ୍ତି। ପରିବାର, ବନ୍ଧୁବର୍ଗ ଏବଂ ସମାଜ ସହ ଭଲ ସମ୍ପର୍କ ରଖନ୍ତୁ। ମଧୁର ବ୍ୟବହାର, ସମ୍ମାନ ଏବଂ ସହଯୋଗୀ ମନୋଭାବ ଜୀବନକୁ ଆହୁରି ସୁନ୍ଦର କରିଥାଏ। ରାଗ, ଅହଙ୍କାର ଓ ଈର୍ଷାକୁ ଯେତେ ଦୂରେଇ ରଖିବେ ସେତେ ଅଧିକ ଶାନ୍ତି ପାଇବେ। ଆଜିର ଡିଜିଟାଲ ଯୁଗରେ ସଠିକ୍ ସୂଚନା ପାଇବା ଯେତିକି ଜରୁରୀ, ଭୁଲ ସୂଚନାରୁ ସତର୍କ ରହିବା ମଧ୍ୟ ସେତିକି ଆବଶ୍ୟକ। କୌଣସି ଖବରକୁ ବିଶ୍ୱାସ କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରନ୍ତୁ। ସୋସିଆଲ ମିଡିଆର ସଠିକ୍ ବ୍ୟବହାର କରନ୍ତୁ ଏବଂ ନିଜ ସମୟକୁ ମୂଲ୍ୟବାନ କାର୍ଯ୍ୟରେ ଲଗାନ୍ତୁ। ଦେଖନ୍ତୁ, ଆପଣଙ୍କର ଦୈନନ୍ଦିନ ଜୀବନ ବହୁତ ସୁନ୍ଦର ହୋଇଯିବ।

ପ୍ରକୃତି ସହିତ ଯୋଡ଼ି ହୋଇ ରହିବା ମଧ୍ୟ ଜୀବନକୁ ସରସ ସୁନ୍ଦର କରିଥାଏ। ଗଛ ଲଗାନ୍ତୁ, ଜଳ ସଞ୍ଚୟ କରନ୍ତୁ ଏବଂ ପରିବେଶକୁ ସ୍ୱଚ୍ଛ ରଖନ୍ତୁ। ପ୍ରକୃତିର ସୁରକ୍ଷା ହେଉଛି ଆମ ଭବିଷ୍ୟତର ସୁରକ୍ଷା। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବୁବେଳେ ସକାରାତ୍ମକ ଚିନ୍ତା କରନ୍ତୁ। ଜୀବନରେ ସମସ୍ୟା ଆସିବ, ପ୍ରତିକୂଳ ପରିସ୍ଥିତି ମଧ୍ୟ ଆସିବ, କିନ୍ତୁ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ହାରନ୍ତୁ ନାହିଁ। ପ୍ରତ୍ୟେକ ସମସ୍ୟା ସହିତ ଏକ ନୂଆ ଶିକ୍ଷା ଲୁଚି ରହିଥାଏ। ଜୀବନକୁ ସୁନ୍ଦର କରିବାର ମନ୍ତ୍ର ବହୁତ ସରଳ। ସୁସ୍ଥ ରୁହନ୍ତୁ, ହସୁଥାନ୍ତୁ, ଶିଖୁଥାନ୍ତୁ, ଅନ୍ୟମାନଙ୍କୁ ଭଲ ପାଆନ୍ତୁ ଏବଂ ପ୍ରତ୍ୟେକ ଦିନ ପାଇଁ କୃତଜ୍ଞ ରୁହନ୍ତୁ। ଛୋଟ ଛୋଟ ଭଲ ଅଭ୍ୟାସ ହିଁ ଜୀବନକୁ ମହାନ ଏବଂ ସୁନ୍ଦର କରିଥାଏ। ସମାଜ ପ୍ରତି ଦାୟିତ୍ୱବୋଧ ରଖନ୍ତୁ, ଅସହାୟଙ୍କୁ ସାହାଯ୍ୟ କରନ୍ତୁ, ବୃଦ୍ଧମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ଶିଶୁମାନଙ୍କୁ ସ୍ନେହ କରନ୍ତୁ। ଅନ୍ୟର ମୁହଁରେ ହସ ଫୁଟାଇବାର ସୁଖ କୌଣସି ବସ୍ତୁରେ କିଣାଯାଇପାରେ ନାହିଁ। ଆର୍ଥିକ ସଚେତନତା ମଧ୍ୟ ଏକ ସୁନ୍ଦର ଜୀବନର ଆଧାର। ଆୟ ଅନୁସାରେ ବ୍ୟୟ କରନ୍ତୁ, ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ ଏବଂ ଅନାବଶ୍ୟକ ଖର୍ଚ୍ଚରୁ ଦୂରରେ ରୁହନ୍ତୁ। ଆର୍ଥିକ ସ୍ଥିରତା ମାନସିକ ଶାନ୍ତିକୁ ବଢ଼ାଇ ଦେଇଥାଏ। ଜୀବନକୁ ସୁନ୍ଦର କରିବା ପାଇଁ ଆମେ ପ୍ରାୟତଃ ବାହ୍ୟ ସୁଖ ଓ ସୁବିଧାର ସନ୍ଧାନ କରିଥାଉ, କିନ୍ତୁ ପ୍ରକୃତ ସୁନ୍ଦରତା ଲୁଚି ରହିଥାଏ ଆମ ଚିନ୍ତାଧାରା, ଆମ ବ୍ୟବହାର ଏବଂ ଆମର ଜୀବନଶୈଳୀରେ।

0: କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଆଜି ଅର୍ଥାତ୍ ପ୍ରତିବର୍ଷ ଜୁନ୍ 19 ତାରିଖରେ ୱାର୍ଲଡ ସିକିଲ୍ ସେଲ୍ ଆୱାରନେସ୍ ଡେ ପାଳନ କରାଯାଏ। ରକ୍ତଜନିତ ବିଭିନ୍ନ ରୋଗ ମଧ୍ୟରୁ ସିକିଲ୍ ସେଲ୍ ଡିଜିଜ୍ ଅନ୍ୟତମ। ସମଗ୍ର ବିଶ୍ୱରେ ଏହି ରୋଗ ବର୍ତ୍ତମାନ ବୃଦ୍ଧି ପାଇବାକୁ ଲାଗିଛି। ଏହା ଏକ ବଂଶଗତ ରକ୍ତବ୍ୟାଧି। ଏହି ରୋଗ ହେଲେ ରକ୍ତର ହିମୋଗ୍ଲୋବିନ୍ ପ୍ରଭାବିତ ହୋଇଥାଏ। ଏହି ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ 19 ତାରିଖରେ ପାଳନ କରାଯାଏ। ସିକଲ୍ ସେଲ୍ ଡିଜିଜ୍ର ମୁଖ୍ୟ କାରଣ ହେଉଛି ଏଚ୍ପିଭି ଜିନ୍ରେ ଏକ ଜେନେଟିକ୍ ପରିବର୍ତ୍ତନ। ପିତା ମାତା କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କର ସିକଲ୍ ସେଲ୍ ଥିଲେ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ଜନ୍ମର 5-6 ମାସ ବୟସରେ ରୋଗର ଲକ୍ଷଣ ଦେଖାଯିବା ଆରମ୍ଭ କରେ। ସମସ୍ତଙ୍କ କ୍ଷେତ୍ରରେ ସମାନ ଲକ୍ଷଣ ଦେଖାଯାଏ ନାହିଁ, ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ। ହେଲେ ମଧ୍ୟ କିଛି ସାଧାରଣ ଲକ୍ଷଣ ସମସ୍ତଙ୍କ ପାଖରେ ରହିଥାଏ। ସେଥିମଧ୍ୟରୁ ରକ୍ତହୀନତା, ଥକା ଲାଗିବା, ଦୁର୍ବଳ ଲାଗିବା ଏବଂ ସାମାନ୍ୟ ଜଣ୍ଡିସ୍ ମଧ୍ୟ ହୋଇପାରେ, ଯାହାଫଳରେ ଚର୍ମରେ ହଳଦିଆ ଏବଂ ଆଖି ଧଳା ହୋଇଯାଏ। ଏହା ଏକ ବଂଶାନୁକ୍ରମିକ ରୋଗ ହୋଇଥିବାରୁ ରୋଗକୁ ସମ୍ପୂର୍ଣ୍ଣ ମାତ ଦେବା ସମ୍ଭବପର ନୁହେଁ। ଗର୍ଭାବସ୍ଥାରେ ରୋଗ ଚିହ୍ନଟ ସମେତ ବିଭିନ୍ନ ଜିନ୍ ଥେରାପି ଓ ଔଷଧ ସାହାଯ୍ୟରେ ସିକିଲ୍ ସେଲ୍ ଡିଜିଜ୍ର ବିପଦକୁ ହ୍ରାସ କରାଯାଇପାରିବ। ଏହି ରୋଗର ସଚେତନ ପାଇଁ ଆଜିର ଦିନକୁ ଜୁନ୍ 19 ତାରିଖକୁ ୱାର୍ଲଡ ସିକିଲ୍ ସେଲ୍ ଆୱାରନେସ୍ ଭାବରେ ପାଳନ କରାଯାଏ।
1: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश खेर।
2: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

ଆଜିର ଦିନରେ ଜୁନ୍ 19 ତାରିଖରେ ଜାତୀୟ ଘଣ୍ଟା ଦିବସ ମଧ୍ୟ ପାଳନ କରାଯାଏ। ଏହି ଦିନଟି ସମୟର ମହତ୍ତ୍ୱ, ଘଣ୍ଟା ନିର୍ମାଣ କଳା ଓ ସମୟାନୁବର୍ତ୍ତିତା ପ୍ରତି ସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ। ମଣିଷ ଜୀବନରେ ସମୟର ମୂଲ୍ୟ ଅପରିସୀମ। ଧନ ସମ୍ପତ୍ତି ହରାଇଲେ ଫେରି ମିଳିପାରେ, କିନ୍ତୁ ଗତ ସମୟ କେବେ ବି ଫେରି ଆସେ ନାହିଁ। ସେଥିପାଇଁ ତ କୁହାଯାଏ, ସମୟ ହିଁ ସବୁଠାରୁ ବଡ଼ ସମ୍ପଦ। ଆମର ପ୍ରତ୍ୟେକ ସଫଳତା, ପ୍ରତ୍ୟେକ ଉପଲବ୍ଧି ଓ ପ୍ରତ୍ୟେକ ସ୍ୱପ୍ନ ପୂରଣ ପଛରେ ସମୟର ସଠିକ୍ ବ୍ୟବହାର ଲୁଚି ରହିଛି। ଘଣ୍ଟା କେବଳ ଏକ ଯନ୍ତ୍ର ନୁହେଁ, ଏହା ଆମକୁ ପ୍ରତି ମୁହୂର୍ତ୍ତରେ ସ୍ମରଣ କରାଏ ଯେ ସମୟ କାହା ପାଇଁ ଅପେକ୍ଷା କରେ ନାହିଁ। ଆଧୁନିକ ଯୁଗରେ ମୋବାଇଲ ଫୋନରେ ସମୟ ଦେଖିଲେ ସୁବିଧା ଥିଲେ ମଧ୍ୟ ହାତ ଘଣ୍ଟାର ଆକର୍ଷଣ ଓ ଗୁରୁତ୍ୱ ଆଜି ବି କମିଯାଇନାହିଁ। ଅନେକଙ୍କ ପାଇଁ ଘଣ୍ଟା ଏକ ଫ୍ୟାସନ, ଏକ ପରିଚୟ ଓ ବ୍ୟକ୍ତିତ୍ୱର ପ୍ରତୀକ ହୋଇସାରିଛି। ଘଣ୍ଟାର ଇତିହାସ ମଧ୍ୟ ବେଶ୍ ରୋଚକ। ପ୍ରାଚୀନ କାଳରେ ମଣିଷ ସୂର୍ଯ୍ୟ, ଜଳ ଓ ବାଲି ଦ୍ୱାରା ସମୟ ମାପୁଥିଲା। ପରେ ଯାନ୍ତ୍ରିକ ଘଣ୍ଟା ଏବଂ ଆଜିର ଡିଜିଟାଲ ଓ ସ୍ମାର୍ଟ ଘଣ୍ଟା ପର୍ଯ୍ୟନ୍ତ ଏହାର ବିକାଶ ଘଟିଛି। ବିଜ୍ଞାନ ଓ ପ୍ରଯୁକ୍ତିର ଏହି ଉନ୍ନତି ମାନବ ସଭ୍ୟତାର ପ୍ରଗତିର ଏକ ଉଜ୍ଜଳ ଉଦାହରଣ। ଏହି ଦିବସଟି 2017 ମସିହାରେ ଆମେରିକାର ପ୍ରସିଦ୍ଧ ଖୁଚୁରା ବିକ୍ରେତା ସଂସ୍ଥା ନର୍ଡଷ୍ଟ୍ରମ୍‌ଙ୍କ ପ୍ରସ୍ତାବରେ ଆରମ୍ଭ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ହାତ ଘଣ୍ଟାର ଇତିହାସ, କାରିଗରୀ ଦକ୍ଷତା ଏବଂ ସମୟ ପରିଚାଳନାର ମହତ୍ତ୍ୱ ପ୍ରତି ଲୋକମାନଙ୍କୁ ସଚେତନ କରିବା। ଜାତୀୟ ଘଣ୍ଟା ଦିବସ ଆମକୁ ଶିଖାଏ ଯେ ସମୟର ସଦୁପଯୋଗ ହିଁ ସଫଳ ଜୀବନର ଚାବିକାଠି। ଯେଉଁ ବ୍ୟକ୍ତି ସମୟକୁ ସମ୍ମାନ କରେ, ସମୟ ମଧ୍ୟ ତାକୁ ସମ୍ମାନ ଦିଏ। ତେଣୁ ଆସନ୍ତୁ ଆମେ ସମସ୍ତେ ସମୟାନୁବର୍ତ୍ତୀ ହେବା, ଆଳସ୍ୟକୁ ଦୂରେଇବା ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଯୋଗ କରି ନିଜ ଜୀବନକୁ ଅଧିକ ସୁନ୍ଦର ଓ ସଫଳ କରିବା।

ପିନ୍ଧିବା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ଓଆରଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯେମିତିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ, ଗରିଷ୍ଠ ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ, ଚା, କଫି, ମାଦକଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ, ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲିବେନି। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ, ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେଗକୁ ଘୋଡ଼ାଇ ରଖନ୍ତୁ, ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ, ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ, ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

ଆସନ୍ତୁ ଜାଣିନେବା ଇତିହାସରେ ଆଜିର ଦିନ ସମ୍ପର୍କରେ। 1843 ମସିହା ଆଜିର ଦିନରେ ଦାସ୍ କ୍ୟାପିଟାଲ ଲେଖକ ଓ ସମାଜଶାସ୍ତ୍ରୀ କାର୍ଲ ମାର୍କ୍ସଙ୍କ ବିବାହ ହୋଇଥିଲା। 1910 ଆଜିର ଦିନରେ ୱାଶିଂଟନରେ ପ୍ରଥମ ପିତୃଦିବସ ପାଳିତ ହୋଇଥିଲା। ଜୁନ୍ 19 ତାରିଖ 1947 ମସିହାରେ ପ୍ରସିଦ୍ଧ ବ୍ରିଟିଶ ଭାରତୀୟ ଲେଖକ ଓ ଔପନ୍ୟାସିକ ସଲମାନ ରସିଦ୍ଙ୍କ ଜନ୍ମ ହୋଇଥିଲା। 1981 ଜୁନ୍ 19 ଭାରତର ପ୍ରଥମ ପରୀକ୍ଷାମୂଳକ ଯୋଗାଯୋଗ ଉପଗ୍ରହ ଆପଲ୍ର ସଫଳ ପ୍ରକ୍ଷେପଣ ହୋଇଥିଲା। 2005 ଜୁନ୍ 19 ତାରିଖରେ ଫୋର୍ବସ୍ ପତ୍ରିକା ଓ ପ୍ରମ୍ସକୁ ବିଶ୍ୱର 100ଟି ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକାରେ ପ୍ରଥମ ସ୍ଥାନ ଦେଇଥିଲା।

ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ 4-5 ଦିନ ମଧ୍ୟରେ ସାରା ଓଡ଼ିଶାକୁ ମୌସୁମୀ ଛୁଇଁବ। ତେବେ ମୌସୁମୀ ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ 24 ଘଣ୍ଟାରେ ସବୁ ଜିଲ୍ଲାରେ ବର୍ଷା ହୋଇପାରେ। ତେବେ ଉପକୂଳର 14ଟି ଜିଲ୍ଲାରେ ଉଷ୍ମ ଆଦ୍ର ସ୍ଥିତି ପାଇଁ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି। ଆଜି କଳାହାଣ୍ଡିର ସର୍ବୋଚ୍ଚ ତାପମାତ୍ରା 33 ଡିଗ୍ରୀ ସେଲ୍ସିୟସ୍ ଓ ସର୍ବନିମ୍ନ 28 ଡିଗ୍ରୀ ସେଲ୍ସିୟସ୍ ରହିବ।

ପ୍ରଚାର କଲୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12ଟାରେ ଲୋକଗୀତ କ୍ରମରେ ଶୁଣିବେ ସଂକୀର୍ତ୍ତନ, ପରିବେଷଣ କରିବେ ପ୍ରମୋଦ କୁମାର ପରିଡ଼ା ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30। ଶିଳ୍ପୀମାନେ ହେଲେ ପ୍ରଣବ କିଶୋର ପଟ୍ଟନାୟକ, ଶ୍ୟାମାମଣି ଦେବୀ, ଭିକାରୀ ଚରଣ ବଳ ଏବଂ ନିରୁପମା ମିଶ୍ର। ଚାଷର କଥା ଦିନ 1:10। ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଶୁଣିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ନେଉଛୁ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ସୁଗମା ସଙ୍ଗୀତା କାର୍ଯ୍ୟକ୍ରମରେ। ପ୍ରଥମେ କଣ୍ଠଦାନ କରିଛନ୍ତି ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଗୀତ ରଚନା ଦେବେନ୍ଦ୍ର ଦାସ।

0: ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଦୁଇ ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
3: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
2: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
3: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
2: ବିକାଶର ଧାରା ଓଡ଼ିଶା ସାରା।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
0: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି, ଶିଳ୍ପୀ ଶ୍ୟାମମଣି ଦେବୀଙ୍କ କଣ୍ଠରେ, ଗୀତ ରଚନା ଦେବେନ୍ଦ୍ର ଦାସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି।

ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଶ୍ୟାମାମଣି ଦେବୀ। ଗୀତ ରଚନା ଦେବେନ୍ଦ୍ର ଦାସ।

0: ದೃಢಗೊಳ್ಳುವ ಚೆಟಿನಾಡ್ ಸಿಮೆಂಟ್ ದ ಪರ್ಫೆಕ್ಟ್ ಕಾಂಕ್ರೀಟ್ ಚಾಯ್ಸ್.
1: ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି ଶିଳ୍ପୀ ଭିକାରୀ ଚରଣ ବଳଙ୍କ କଣ୍ଠରେ ଗୀତ ରଚନା ଅନ୍ତର୍ଯ୍ୟାମୀ ମିଶ୍ର

ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: Secretary at India's permanent mission to the United Nations, Anupama Singh, asserted that Jammu and Kashmir was, is and will always remain an integral and inalienable part of India. India maintained that the only unresolved issue is Pakistan's illegal occupation of Indian territories and their eventual return. Highlighting the situation in Pakistan-occupied Jammu and Kashmir, India alleged that growing protests and unrest in the region reflect widespread dissatisfaction with continued repression and denial of basic rights.
1: This is the country where the sitting defense minister boasts of hosting, training and deploying terrorist state policy, and yet Pakistan calls itself a victim of terrorism. Indeed, a paradox which only Pakistan could sustain. It is a living example of a Frankenstein state which is shocked when its own monster bites back.
0: The Delhi High Court has upheld the centre's decision to temporarily restrict access to the Telegram messaging platform ahead of the NEET UG 2026 re-examination on the 21st of June, saying the move was not disproportionate and complied with the law. Delivering the verdict, Justice Tejas Karia said the government had followed the procedure laid down under Section 69A of the Information Technology Act and that the blocking order was supported by sufficient reasons. Telegram had challenged the order, alleged discriminatory treatment, and arguing that it had already removed hundreds of links related to unlawful NEET content and cooperated with authorities. In the FIFA World Cup, Mexico defeated South Korea 1-0 at the Guadalajara Stadium, Mexico, to become the first country to qualify for the knockout round of 32 today. And with that, we end this news bulletin.
2: ଆକାଶବାଣୀ ଭବାନୀପାଟଣା ଏଠାରେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
3: ବର୍ଷା ପାଣି ଗୋଟେ ପଡ଼ିଲା ବେଳେ ଆମର ଅଞ୍ଚଳର ଅଧିକାଂଶ ଚାଷୀ ଭାଇମାନେ ଧାନ ଚାଷର ଲାଗି ଅଣ୍ଟା ଭିଡ଼ି ନେସନ୍ ଆରୁ ତାର୍ ଲାଗି ତିଆରି ଆରମ୍ଭ କରିଦେସନ୍ ନା। ହେଲେ ଆମେ ଆଗର ପୁରୁଣା କାଳିଆ ଢାଞ୍ଚାନେ ଏଇ ଧାନ ଚାଷକେ ନେଇ କରିକରି ଏବର ନୂଆ ନୂଆ ଉପେ ମାନେ ବ୍ୟବହାର କରିକରି ଚାଷ ଆରମ୍ଭ କଲେ ଆମେ ଏଇ ଚାଷନୁ ଅଧିକ ଅମଲ ପାଇପାରମା। ଇଥିନେ କିଛି କହିବାର ନାଇଁ ନା। ଧାନ ଚାଷ କରବାର ଆଗନୁ ବେଲେ ଯେତେବେଳେ ବର୍ଷା ନେଇ ଆରମ୍ଭ ହେଇଥିବା ତା ଆମର ଜମିକେ କେନ୍ତା କରି ତିଆର କରମା ଆଗ ଜାଣି ରଖମା। ଆପଣମାନେ ସବେ ଜାଣିଥିବେ ଆଗନୁ 20-25 ବରଷ ତଲେ ନେ ଆମର ଅଞ୍ଚଳମାନଙ୍କେ ଯେନ୍ତା ଅବସ୍ଥା ଥିଲା ଏବେ ଆର୍ ସେନ୍ତା ନେଇ ନା। ଆଗ ଗୋବର ଖତ, ଛେଲ ଖତ, କୁକୁଡ଼ା ଖତ ଖୁବ୍ ଖୁବ୍ ମିଳୁଥିଲା। ହେଲେ ଆଜିକାଲି ଏଇ ଖତମାନେ ମିଳିବାରଟା ମସ୍କୁଲ ହେଇଗଲା ନା। ଯେଉଁଥିର ଲାଗି ଯେ 4-5 ଟ୍ରାକ୍ଟର ଖତ ପକା ହଉଥିଲା ଏବେ ସେଥିରେ ଅଧା ଟ୍ରାକ୍ଟର ବି ପକାବାକେ ପଡୁଛେ। ଯେଉଁଲାଗି ସେ ଜାଗାର ଖାଦ୍ୟର ଅଭାବକେ ମେଟେବାର ଲାଗି ରାସାୟନିକ ସାରର ବ୍ୟବହାର କରବାକେ ଆମର ଚାଷୀ ଭାଇମାନେ ବାଧ୍ୟ ହଉଛନ୍। ବେଶୀ ବେଶୀ ଏ ସାର ମାନକେ ଦେଲେ ମାଟି ନେଇଥିବାର ଉପକାରୀ କୀରା ଯେନ୍ତାକି କେଚୁଆ ଆରୁ ଅଲଗା ଅଲଗା ଖୁବ୍ ଗୁଡା ବ୍ୟାକ୍ଟେରିଆ ମାନେ ବି ମରିଯାଉଛନ୍ ଆର୍ ମାଟିର ନିଜର ଖତୁଆ ଗୁଣ ଆର୍ ନେଇ ରହିବାର ନା। ତ ଏମିତି କରି ଧୀରେ ଧୀରେ ମାଟିର ଗୁଣ ବି ଫସଲ ଲାଗି କାମ ନେଇ ଦେବାର ନା। ତ ଆମେ ଆଜି ଆର୍ଥରେ ଆଗର ଭଳିଆ ମାଟିର ଖତୁଆ ଗୁଣକେ ଫେରି ପାଇବାର ଲାଗି ଚାହୁଁଛୁ ବେଲେ ଆମକେ ଜୈବିକ ଖତର ବେଶୀ ବ୍ୟବହାର କରବାକେ ପଡ଼ବା। ତ ଏଇତାର ଲାଗି ସବୁଠାନୁ ବଢ଼ିଆ ଉପାୟ ହେଲା ସବୁଜ ଖତର ବ୍ୟବହାର କରବାରଟା। ଆମେ ଯଦି ଇ ସବୁଜ ଖତର ବ୍ୟବହାର ଆମର କ୍ଷେତ୍ରେ ଅଧିକ ବ୍ୟବହାର କରମା ବେଲେ ମାଟିର ଜୈବିକ ଗୁଣ ବଢ଼ବାର ସଙ୍ଗେ ମାଟିର ପାଣିକେ ଧରି ରଖବାର କ୍ଷମତା ବି ବଢ଼ବା ଆରୁ ମାଟିନେ ତାର ଆପେ ଆପେ ଜବଖିଆ ଯାନ ସାରର ପରିମାଣ 50-80 ଭାଗ ବଢ଼ିଯିବା। ଯାହାଥିର ଲାଗି ଆମକେ ଏ ସାର ବେଶୀ ଆଦ ଦେବାକେ ନି ପଡେ ନା। ତ ଏବେ ଆମେ ଜାନମା ଏ ସବୁଜ ଖତ କେନ୍ତା କରି କରମା। ସବୁଜ ଖତ ପାଶେ ସବୁଠାନୁ ଶସ୍ତା, ସୁନ୍ଦର ଆରୁ ଲାଭଦାୟକ ସବୁଜ ସାର ହଉଛେ ଧନିଚା। ଇତାର ମଞ୍ଜିକେ ପ୍ରଥମେ ବୁନି ଦେମା, ତେଣୁ ରୋଟାଭେଟର ମେସିନ ଲଗେଇକରି ମାଟିକେ ଆର୍ଥରେ ଉଲଟେଇ ଦେମା। ପଛକେ ବର୍ଷା ଆରମ୍ଭ ହେଲେ 3-4 ଦିନ ଭିତରେ ନେ ମଞ୍ଜି ଗଜା ହେଇଯିବା। ଧନିଚା ଗଛନୁ ଅତକା ଜବଖିଆ ଯାନସାର ଆରୁ କ୍ଲୋରୋଫିଲ ପାଇବାର ଲାଗି ହେଲେ ଆମକେ 40-50 ଦିନ ଜଗବାକେ ପଡ଼ବା। ବେଲେ ଆମେ ଜାଣି ରଖମା ଯେ ଧାନ ବୁନବାର 10 ଦିନ ଆଗନୁ ଜମିନେ ଧନିଚା କ୍ଷେତର ମାଟ ସନେ ଭଲ କରି ମିଶିକରି କୁଇ ଯାଇଥିବାର କଥା ନା। ଆରୁ ଧନିଚାକେ ମାଟ ସନେ ମିଶାଲା ବେଲକେ ତାକେ 40-50 ଦିନ ହଉଥିବାର ଅଛେ। ମଜା କଥା ହେଲା ଯେ ଏଇ ଧନିଚା ଗଛକେ ବଢ଼ବାର ଲାଗି ଖତ ସାରର ଦରକାର ନାଇଁ ନା। ଖାଲି ମଞ୍ଜି ବୁନ ଆପେ ଆପେ ଗଛ ପଡି ଯାଏସି। ଧନିଚା ଗଛ 40-50 ଦିନ ଲେଖା ହେଇଗଲେ ଟ୍ରାକ୍ଟର ଲଗେଇକରି କାଜଲ ହଉ କି ରୋଟାଭେଟର ହଉ ସେଥିରେ ଧନିଚା ଗଛ ମାନକେ ମାଟିନେ ମିଶେଇ ଦେମା।

ଏଇ ଗଛ ଖୁବ ନରମ ଆରୁ ଜଲ୍ଦି ଭାଙ୍ଗି ଯାଇସି ବୋଲି 8-10 ଦିନ ଭିତରେ ନେ ମାଟ ସନେ ଭଲ କରି ମିଶି ଯାଇସି। ଏମିତି ଆମର ଅଞ୍ଚଳରେ ଜୈବିକ ଖତର ଅଭାବ ଥିଲେ ବି ଆମେ ଚିନ୍ତା କରିବାର ନାଇଁ ନା, ଏଇ ଧନିଚା ଚାଷ କରିକରି ଆମର ଚାଷ ନୁ ହତକା ଅମଲ କରିପାରମା। ଏବେ ଆମେ ଜାଣମା ବର୍ଷା ଦିନେ ଧାନ ଚାଷ କରବାର ଆଗୁ ବିହନ କେନ୍ତା କରି ତିଆରି କରମା। 6 କେଜି ବିହନ ଲାଗି ତାର 3 ବେଲେ 15-18 ଲିଟର ପାନ ଗୋଟେ ଟବ ନେ ଆନମା। ସେ ପାନ ନେ ବିହନ କେ ଧୀରେ ଧୀରେ କରି ଛାଡ଼ମା ଆର୍ ତେନକେ ଭଲ କରି ହାତ ନେ ଘାଟି ଘାଟି ଦେମା। ତାରୁ ତାରୁ ପାନ ଉପରେ ନେ ଭାସୁଥିବାର ପୁଲଚି ଧାନ କେ ଛାନି କରି କାଢି ଦେମା। ଯେନ୍ ବିହନ ମାନେ ତଲେ ରହିଯିବା ସେଟା ହେଲା ଭଲ ବିହନ, ତାକେ ଛାନି ଦେଇକରି ବିହନ ବିଶୋଧନ କରିଦେମା। ଏଥିର୍ ଲାଗି ଆମେ ମାଙ୍କୋଜିବ ଆରୁ କାର୍ବେଣ୍ଡାଜିମ ବ୍ୟବହାର କରମା। ଯଦି ଆମର କ୍ଷେତ ମନକେ ଉଲମା ଖୋଉଛେ, ଚାଟି ଆରୁ ମୂଷା ବେଶୀ ହଉଛେ ବେଲେ ଇ ସମୟାନେ ବିହନ ସନେ ଏମିଡ଼ା କ୍ଲୋପିଡ କିନେ ହେଲେ କେନ୍ ଭଲ କୀଟନାଶକ ଗୁଣ ନେ ଭଲ କରି ଗୁଲି ଦେମା ଆର୍ ତେନକେ ଉଦା ବସ୍ତା ଭିତରେ ନେ ଭର୍ତ୍ତି କରି ଘର କୁନା ଉଠକେ ନେ ବସ୍ତାକେ ଡରି ଦେମା। ଆର୍ ଯଦି ବେଶୀ ଖରା ହଉଥିବା ବେଲେ ବସ୍ତାକେ ମଝି ମଝି ନେ ଟିକେ ଟିକେ ଉଦା କରିଦେମା ଆର୍ ବର୍ଷା ପାକ କରିଥିଲେ ସେନ୍ତା ଏକା ଡେରି ଦେଇଥିମା। ଏନ୍ତା କରି ରଖଲା ଉତାରୁ ବିହନ ନେ ଗଜା ବାହାରି ଯାଇସି ଆରୁ ଧାନ ହେଇଯାଇସି। ଯେନ୍ ବୁନବାର ଥିବା ସେଦିନ କ୍ଷେତକେ ତିଆର କେନ୍ତା କରି କରମା ଆମେ ଜାଣି ରଖମା। ତଲି ବୁନବାର 2-3 ଘଣ୍ଟା ଆଗନୁ 2 କେଜି DAP କେ ଭଲ କରି ସବୁଆଡେ ଝିଟି ଝିଟି ଦେମା। ଆର୍ ଯଦି ଆମର କ୍ଷେତର ମାଟ ହେତକି ଉର୍ବର ନେଇ ନା ବେଲେ ଅନୁସାର ବି ଦେଇପାରମା। ଏବେ ଆମେ ଧାନ ଚାଷ ବିଷୟରେ ଯେନ୍ ସବୁ କଥା ଜାଣିଲୁ ତାକେ ସୁରକ୍ଷିକରି ଆରମ୍ଭ ଏକା ଜାକ୍ତିଆର ହେମା ବେଲେ ଆଗଲି ଠାନୁ ଆମେ ଧାନ ଚାଷ ନୁ ଅତକା ଲାଭ ପାଇମା।

ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 1:20 ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଶୀ ଶିଳ୍ପୀ ପ୍ରଫୁଲ୍ଲ କୁମାର କରଙ୍କ କଣ୍ଠରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା

ଏଥିରେ ଆସନ୍ତୁ ଶୁଣିବା ଶିଳ୍ପୀ ଗାୟତ୍ରୀ ବୋଷଙ୍କ କଣ୍ଠରେ ଆଧୁନିକ ଗୀତ ରଚନା କରିଛନ୍ତି ସାମୁଏଲ ନାୟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ ଏବଂ ବିଜୟଲକ୍ଷ୍ମୀ ଦାସ। ଗୀତ ରଚନା କରିଛନ୍ତି ମିତ୍ରଭାନୁ ଗୌନ୍ତିଆ।

ଶେଷରେ ଆସନ୍ତୁ ଶୁଣିବା ପଲ୍ଲୀ ଗୀତ, ଶିଳ୍ପୀ ଅତିଶ କୁମାର ମଜୁମଦାରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ।

ଶୁଣୁଥିଲେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବି ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ଏବଂ ତାପରେ ରହିଛି ଆଞ୍ଚଳିକ ସମ୍ବାଦ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୟୂରଭଞ୍ଜର ଦାଣ୍ଡବୋଷ ଏୟାର ଷ୍ଟ୍ରିପ୍ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି ଏବଂ ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ରପତି ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉତ୍ସର୍ଗ କରିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113ଟି ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ଭାରତ ସିକିଲ୍ ସେଲ୍ ବା ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଦୂରୀକରଣ କରିପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟରେ ବଂଶାନୁକ୍ରମିକ ଭାବେ ରକ୍ତଶିକୁଳି ରୋଗ ଦେଖାଯାଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହେଉଥିବାରୁ ଏହାର ନିରାକରଣ ପାଇଁ ଉଦ୍ୟମର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରକ୍ତଶିକୁଳି ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ମଧ୍ୟପ୍ରଦେଶରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
1: राष्ट्रीय सिकल सेल एनीमिया उन्मूलन मिशन के अंतर्गत मध्य प्रदेश ने जो बहुआयामी उपलब्धियां हासिल की है इसके लिए मैं राज्य सरकार की सराहना करती हूँ। वर्ष 2023 में राष्ट्रीय मिशन का शुभारंभ करते समय जो अनेक बड़े लक्ष्य देश के सामने रखा

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ ଜିଲ୍ଲାର ମଧ୍ୟ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା

ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 ଟିପିଡି କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ପ୍ରତ୍ୟେକ ଅତିରିକ୍ତ ନିଯୁକ୍ତି ଉପରେ ନିଯୁକ୍ତିଦାତାଙ୍କୁ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦ୍ଲାଜୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ରୋଜଗାର ସୃଷ୍ଟିକୁ ସମର୍ଥନ ତଥା ରୋଜଗାର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଫିସ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ 1,216 ସିଟ୍ ଏବଂ ସରକାରୀ କଲେଜରେ 4,684 ସିଟ୍କୁ ବୃଦ୍ଧି କରାଯାଇଛି। ସେହିଭଳି 488 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 3,416 ସିଟ୍, 662 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 1,056 ସିଟ୍ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତି ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମହାଦେବଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି, ଶୀତଳଷଷ୍ଠୀ ଉତ୍ସବ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ସମେତ 100ରୁ ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ନିଟ୍ UG ପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ି

0: ହେବାରୁ ସକାଳ 7ଟାରୁ 8ଟା ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା ଶେଷ ହେବାର 30 ମିନିଟ୍ ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆଜି ଜିଲ୍ଲା ପୌରାଞ୍ଚଳ ପରିଦର୍ଶନ କରି ଏସ୍ଆଇଆର୍ ଫର୍ମ ପୂରଣ ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗର ଚିହ୍ନଟ ଓ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି ଆର୍ବିସି ବା ଲୋହିତ ରକ୍ତ କଣିକା ଗୋଟେ ତା ଭଳି ବଙ୍କା ଆକୃତିର ହୋଇଯାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ ଡିଏନ୍ଏ ରେ ଏମିନୋ ଏସିଡ୍ ସିକ୍ୱେନ୍ସ ଚେଞ୍ଜ ହେଇଯାଇଥାଏ, ଆଉ ଏଇ ଡିଜିଜ୍ ଫ୍ୟାମିଲିରେ ବାପା ମାଙ୍କଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ହୁଏତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 2:45। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ପେରି, ଗାଇଛନ୍ତି ମୋହିତ ଚୌହାନ, ଗୀତିକାର ବାଲାଜୀ, ସଙ୍ଗୀତ ଦେଇଛନ୍ତି ଏ ଆର୍ ରେହମାନ।

ଶୁଣୁଥିଲି କିସି କା ଭାଇ କିସି କି ଜାନ କଥାଚିତ୍ରରୁ କମାଲ ଖାନ ଏବଂ ପଲକ ମୁଚ୍ଛଲଙ୍କ କଣ୍ଠରେ। ଗୀତା ସବିର ଅହମ୍ମଦ, ସଙ୍ଗୀତ ଦେଇଥିଲେ ହିମେଶ ରେଶମିଆ।

ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 2.5 meter ତଥା 1206 kHz ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସର୍ବପ୍ରଥମେ ଦିନ 3ଟା ହେବାକୁ ଯାଉଛି, ଶୁଣନ୍ତୁ ହିନ୍ଦୀରେ ପରେ ଇଂରାଜୀରେ ସମ୍ବାଦ। ଆକାଶବାଣୀ ଦିଲ୍ଲୀରୁ କିଛି ମଧ୍ୟରେ

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ଓ 1206 କିଲୋ ହର୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗା ହର୍ଜରେ। ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର କର୍ଣ୍ଣ ଅର୍ଜୁନରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି କୁମାର ସାନୁ, ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ସାଥୀ କଳାକାର। ଗୀତ ରଚନା ଇନ୍ଦିବର, ସଙ୍ଗୀତ ରାଜେଶ ରୋଶନ।

ଶୁଣୁଥିଲେ ଶିଳ୍ପୀ ଅଭିଜିତ ଏବଂ ଅଲକା ୟାଗ୍ନିକ ଗାଇଥିବା ଏହି ଗୀତଟି କଥାଚିତ୍ର ବାଦଶାହ ପାଇଁ। ଗୀତ ରଚନା ସମୀର, ସଙ୍ଗୀତ ଅନୁ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ। ରୋଜଗାର ମେଳା 2026 ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଅନ୍ୟାନ୍ୟ ଆଦିବାସୀମାନଙ୍କ ପରି ଭତରାମାନେ ମଧ୍ୟ ଅନେକ ଆଭୂଷଣରେ ନିଜ ନିଜର ଝିଅ ବୋହୂମାନଙ୍କୁ ସଜାଇ ରଖିଥାନ୍ତି। ସେଥିମଧ୍ୟରୁ ଫୁଲ ଭତରା ରମଣୀମାନଙ୍କର ମୁଖ୍ୟ ଆଭୂଷଣ। ଆସନ୍ତୁ ଶୁଣିବା ଭତରାମାନଙ୍କର ଫୁଲ ପିନ୍ଧିବା ସମୟର ଗୀତ। ପରିବେଷଣ କରୁଛନ୍ତି ବାଟାଗୁଡ଼ା ଗ୍ରାମର ମାୟାରାଣୀ ଭତରା ଓ ସାଥୀ।

ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ଭତ୍ରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଥିଲେ ମାୟାରାଣୀ ଭତ୍ରା ଏବଂ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଅପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର୍ୟର କାହାଣୀ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: TLI है ना,
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଦାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂତନ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଯୋଜନା ଅଧୀନରେ ପ୍ରାୟ 17 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଏହି ଅର୍ଥରାଶି ସେମାନଙ୍କ ଉଜ୍ଜଳ ଭବିଷ୍ୟତର ଅଭିବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କେ ସହଯୋଗ ଅବ ତକ କରିବ 17 ଲକ୍ଷ ଜବ ସୃଜିତ ହୁଇ। ଫର୍ଷ୍ଟ ଟାଇମ୍ ଏମ୍ପ୍ଲୋଇଜ୍ କୋ ସୋସିଆଲ ସିକ୍ୟୁରିଟି କା କବଚ ବି ମିଳା। କରିବ 20 ଲକ୍ଷ ଯୁବା ଅପନି ପହଲି ନୌକରି କେ 6 ମହିନେ ପୁରେ ବି କରି 10 ଲକ୍ଷ ଯୁବା ସାଥିଓ କୋ ଅପନି ପହଲି ନୌକରି ମେ 6 ମହିନା ପୁରା କରନେ ପର ଇସ ଯୋଜନା କେ ତରହ ଉସକେ ଲାଭାର୍ଥ କେ ନାତେ ଇନ୍ସେଣ୍ଟିଭ ବି ମିଲ ଚୁକା ହେ।

0: ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ରୋଜଗାର ନିର୍ମାଣକୁ ଏକ ଅଭିଯାନରେ ପରିଣତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ରୁ ଗ୍ଲୋବାଲ୍ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେଁ ଡିଜିଟାଲ ଇକୋନୋମି ନେ ବି ଅବସରୋଁ କି ଏକ ନଈ ଦୁନିଆ ବନାଇ ହୈ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ, କଣ୍ଟେଣ୍ଟ କ୍ରିଏସନ୍ ହୋ ୟା ଟେକ୍ନୋଲୋଜି ସର୍ଭିସେସ୍, ରୋଜଗାର କେ ନୟେ କ୍ଷେତ୍ର ତେଜି ସେ ଉଭର ରହେ। ଆଜ ଜିନ ଅବସରୋଁ କି କଳ୍ପନା ବି ମୁସ୍କିଲ ଥି, ବେ କରୋଡୋ ୟୁବାଓଁ କି ଆୟ କା ମାଧ୍ୟମ ବନ ଚୁକେ।
0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସୁବିଧା ସମ୍ପର୍କରେ ଅବଗତ ହେଉଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ ଓ 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହା ଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରୁ ନବବିବାହିତ ଦେବଦମ୍ପତି ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା ବିଷୟରେ ଆଜି ଭୁବନେଶ୍ୱରରେ 5 ଦିନିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରେଶମ ଚାଷ ଏକ ଲାଭଜନକ ଚାଷ ବୋଲି କହିଛନ୍ତି। ରାଜ୍ୟରେ 14 ଜିଲ୍ଲାର 46,000ରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ ଥିବାବେଳେ ରାଜ୍ୟର ପ୍ରାୟ 1,00,000 ଲୋକ ଏହି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦେଶରେ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ମାଗଣା ବସ୍ ଯୋଗାଇଦେବେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ଏବଂ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ 26 ପରୀକ୍ଷା କେନ୍ଦ୍ର

0: ପାଇଁ 108ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିଜ ଆଡମିଟ୍ କାର୍ଡ ଦେଖାଇ ଜଣେ ଅଭିଭାବକଙ୍କ ସହ ନିଃଶୁଳ୍କ ବସ୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ତିନୋଟି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଯାଞ୍ଚ କରି ମୁଖ୍ୟ ଷ୍ଟକ୍ ରେଜିଷ୍ଟର ସହ ମେଳ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଣିଜ୍ୟ ପରିବହନ ଓ ଇସ୍କାତ ଏବଂ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ନେଇ ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅର୍ବାନ୍ ହାଟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା, ଧାନ ସଂଗ୍ରହ, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଦନା ଯୋଜନାରେ ରାଜ୍ୟ ସରକାର ସଫଳତା ହାସଲ କରିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ 2 ସେମି କଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଗୌରୀଶଙ୍କର ମାଝୀ ଓ ମନୋହର ରନ୍ଧାରୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦ୍ର NDA ସରକାରଙ୍କ 12 ବର୍ଷ ଓ ରାଜ୍ୟରେ BJP ସରକାର 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା ଅଧୀନରେ କୃଷକ ସମ୍ବାଦ ବୈଠକ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଧାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବଂଶାନୁକ୍ରମିକ ରକ୍ତ ଶିକୁଳି ବା ସିକିଲ୍ ସେଲ୍ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ ଦିବସ ପାଳନ କରାଯାଉଛି। ଏହି ରୋଗର ନିରାକରଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏବଂ ଆଗାମୀ ପିଢ଼ିକୁ ଏହି ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଏହା ଏକ ବଂଶଗତ ରୋଗ, ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ, ଯାହାଫଳରେ ଏହା ଭାଙ୍ଗିଯାଏ, ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଯାଇଥାଏ। ଏହାକୁ ସିକିଲ୍ ସେଲ୍ ଆନିମିଆ ବୋଲି କୁହାଯାଏ। ଭିନ୍ନ ଭିନ୍ନ କ୍ଷେତ୍ରରେ ରକ୍ତହୀନତା ଲକ୍ଷଣ ଅଲଗା ହୋଇପାରେ। କେତେକ କ୍ଷେତ୍ରରେ ଏହି ରୋଗର ଲକ୍ଷଣ 6 ମାସ ବୟସରୁ ଦେଖା ଦେଇଥାଏ ଏବଂ ସମୟର ପରିବର୍ତ୍ତନ ସହ

0: ଏହା ପରିବର୍ତ୍ତିତ ମଧ୍ୟ ହୋଇଥାଏ। କାମଳ ରୋଗ, ହାତଗୋଡ଼ ଫୁଲିବା, ବୟସ ଅନୁପାତରେ ଠିକ୍ ଭାବେ ଶାରୀରିକ ବୃଦ୍ଧି ନ ଘଟିବା, ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଏହି ରୋଗର ଅନ୍ୟତମ ଲକ୍ଷଣ। ଶରୀରରେ ହିମୋଗ୍ଲୋବିନ୍ ତିଆରି କରୁଥିବା ଜିନ୍ର ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥାଏ। ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଯାଇଥାଏ। ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ। ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି। ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଇଥାଏ। ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ। ମିଶନ ମୋଡ୍ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସିକିଲ୍ ସେଲ୍ ରୋଗୀଙ୍କୁ ସୁଲଭ ତଥା ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା। ସଚେତନତା ମାଧ୍ୟମରେ ଏହି ରୋଗର ପ୍ରକୋପକୁ ହ୍ରାସ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଓ ଆଦିବାସୀ ଜନସଂଖ୍ୟାରେ ଅଧିକ ଭାବରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଏହାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ସ ଷ୍ଟାଟସ୍ କାର୍ଡ ବଣ୍ଟନ କରିଥିଲେ। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ 2047 ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖାଯାଇଛି। ଏକ ଆକଳନ ଅନୁଯାୟୀ ଆଫ୍ରିକା ମହାଦେଶ ପରେ ଭାରତରେ ସବୁଠାରୁ ଅଧିକ ସିକିଲ୍ ସେଲ୍ ରୋଗୀ ରହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏବେ ଦେଶରେ ସିକିଲ୍ ସେଲ୍ ରୋଗୀଙ୍କ ସଂଖ୍ୟା 215,000 ଅଧିକ ରହିଛି। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ପ୍ରାୟ 7 କୋଟି ଲୋକଙ୍କର ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସିକିଲ୍ ସେଲ୍ ରୋଗୀ ସଂଖ୍ୟା ଅନୁଯାୟୀ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି। ଦେଶରେ ମୋଟ ସିକିଲ୍ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000 ଅଧିକ ରହିଛି। ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ପ୍ରାୟ 13-20 ଜିଲ୍ଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ ସମ୍ବଲପୁର ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତୁଳନାତ୍ମକ ଭାବେ ଦେଖିଲେ ସୁନ୍ଦରଗଡ଼ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ। ଓଡ଼ିଶାରେ 62 ପ୍ରକାରର ଆଦିବାସୀ ବା ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ସିକିଲ୍ ସେଲ୍ ଜିନ୍ ବହନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 73% ଜନଜାତି ସମ୍ପ୍ରଦାୟର ବୋଲି ଆକଳନ କରାଯାଇଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସଚେତନତା ଏବଂ ପରାମର୍ଶ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଦିବାସୀ ତଥା ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନକୁ ବ୍ୟାପକ କରାଯାଇଛି। ଆସନ୍ତୁ ଆଜି ଏହି ରୋଗ ବିଷୟରେ ଆମେ ସମସ୍ତେ ସଚେତନ ହେବା ସହ ସିକିଲ୍ ସେଲ୍ ମୁକ୍ତ ସମାଜ ଗଠନରେ ବ୍ରତୀ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମୂଳରଞ୍ଜନ ମିଶ୍ର, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର ଶ୍ରୋତା ବନ୍ଧୁ,
2: ଏତେବେଳେ ଯାଏ ଶୁଣୁଥିଲେ ସମ୍ବଲପୁର
0: କ୍ଲେଟ ସେଣ୍ଟର।
2: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ବାଦେବ ଦମ୍ପତିଙ୍କ ନଗର ପରିକ୍ରମା ଆଉ ରାଜ୍ୟର ଭିନ୍ ଭିନ୍ କଲେଜ ନ ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ବଢ଼ିଲା ସିଟ୍ ସଂଖ୍ୟା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛନ୍ତି ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଏବଂ ମକାଉ ଓପନ୍ ବ୍ୟାଡ୍ମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ପ୍ରୋତ୍ସାହନ ପ୍ରଦାନ PMVBRY ର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହାକି ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସରକାରଙ୍କ ଏକ ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନା। ଏହି ପ୍ରୋତ୍ସାହନ ଦେଶବ୍ୟାପୀ 15 ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀରେ ସେହି ଦେଶଗୁଡ଼ିକ ପାଇଁ ସୁଯୋଗ ରହିବ ଯେଉଁମାନେ ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରିବେ, ନବସୃଜନକୁ ଆପଣାଇବା ପାଇଁ ସୁଯୋଗ ରହିବ ଯେଉଁମାନେ ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରିବେ ନବସୃଜନକୁ ଆପଣ

0: ଅପଣାଇବେ ଏବଂ ଗୁଣବତ୍ତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବେ। ଆସନ୍ତା ବର୍ଷଗୁଡ଼ିକରେ ଭାରତର ଯୁବପିଢ଼ି ବିଶ୍ୱସ୍ତରୀୟ ଅଭିବୃଦ୍ଧି ନୂତନତା ଏବଂ ସ୍ୱାବଲମ୍ବିତାକୁ ଆଗକୁ ବଢ଼ାଇବାରେ ସର୍ବପ୍ରଥମେ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଦୁନିଆ ଭାରତ କେ ୟୁବାଓଁ କି କ୍ଷମତାକୁ ଭଲି ଭାତି ପହଚାନନେ ଲାଗି ଔର ଐସେ ସମୟ ମେ ହମାରି କୋଶିଶ ହେ କି ଭାରତ କା ହର ୟୁବା अपनी क्षमता को अवसर में बदल सके और इसी सोच के साथ प्रधानमंत्री विकसित भारत रोजगार योजना का आरंभ हुआ। यह रोजगार योजना सामान्य तौर पर सोचे जाने वाली रोजगार योजना से बहुत आगे बढ़कर पहली नौकरी पाने वाले युवा के सपनों को शक्ति देने वाली योजना है।
0: ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପ୍ରଥମ ଥର ପାଇଁ ଚାକିରି କରୁଥିବା କର୍ମଚାରୀମାନଙ୍କୁ ସଶକ୍ତ କରିବା ଏବଂ ଯୁବପିଢ଼ି ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି ଭାରତର ଯୁବପିଢ଼ିଙ୍କ ଆଶା ଆକାଂକ୍ଷା ଦକ୍ଷତା ଏବଂ ସାମର୍ଥ୍ୟ ହିଁ ଏକ ବିକଶିତ ଭାରତର ପଥ ନିରୂପଣ କରେ। ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଛି। ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ନୂତନ ଚାକିରିରେ 6 ମାସ ପୂରଣ କରିସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 10 ଲକ୍ଷ ଯୁବକ ଯୁବତୀ ଏହି ଯୋଜନାର ହିତାଧିକାରୀ ଭାବେ ପ୍ରୋତ୍ସାହନ ରାଶି ପାଇଛନ୍ତି। ପ୍ରାୟ 2000 କୋଟି ଟଙ୍କା ସେମାନଙ୍କ ଜମା ଖାତାକୁ ସିଧାସଳଖ ପଠାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ଏମ୍ସ ପକ୍ଷରୁ ଆୟୋଜିତ ଚିକିତ୍ସା ଶିବିରକୁ ଉଦ୍ଘାଟନ କରିଛନ୍ତି। ଏହାସହ ରାଷ୍ଟ୍ରପତି ସେଠାରେ ଥିବା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହା ବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ମଧ୍ୟ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏକ କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଭାରତର ପ୍ରଥମ ବାଣିଜ୍ୟିକ ସ୍ତରର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଉଦ୍ୟମରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ ଲିମିଟେଡ୍ BCGCL ପ୍ରକଳ୍ପ ବିକଶିତ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭେଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କୋଇଲା ଗ୍ୟାସୀକରଣ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଦୈନିକ 2000 ଟନ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ମନ୍ତ୍ରଣାଳୟ କହିଛି ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ଆମଦାନୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ କୋଇଲା ସମ୍ପଦର ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକର ବିକାଶକୁ ସହଯୋଗ କରିବା ପାଇଁ ଭାରତର ରଣନୀତିରେ କୋଇଲା ଗ୍ୟାସୀକରଣ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ପ୍ରତିକାର ଆଇନ 2013 ପୋଷୋ ଆଇନ ଅଧୀନରେ ବ୍ୟାପକ ପଦକ୍ଷେପଗୁଡ଼ିକର ତୁରନ୍ତ ଏବଂ ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ମହିଳା କମିଶନ NCW ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 18 ପଦକ୍ଷେପ ସୁପାରିଶ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଏହାର ପ୍ରଦର୍ଶନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କମିଶନ ଏହି ପରାମର୍ଶବଳୀକୁ ଦେଶର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ କମିଶନରମାନଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି। ସରକାରୀ, ବେସରକାରୀ, ସଂଗଠିତ କିମ୍ବା ଅସଂଗଠିତ ଯେକୌଣସି କ୍ଷେତ୍ର ହେଉନା କାହିଁକି ପ୍ରତ୍ୟେକ କର୍ମକ୍ଷେତ୍ର ଯେପରି ପୋଷୋ ଆଇନର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରେ ଏବଂ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ଲିଙ୍ଗ ସମ୍ବେଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରେ ତାହା ସୁନିଶ୍ଚିତ କରିବା ଏହି ପରାମର୍ଶବଳୀର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟ ରାହତକର କହିଛନ୍ତି ପ୍ରତ୍ୟେକ କର୍ମକ୍ଷେତ୍ର ସୁରକ୍ଷା, ସମ୍ମାନ ଏବଂ ସମାନ ସୁଯୋଗର ସ୍ଥାନ ହେବା ଆବଶ୍ୟକ। ପୋଷୋ ଆଇନର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ କେବଳ ଏକ ଆଇନଗତ ବାଧ୍ୟତା ନୁହେଁ, ବରଂ ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ଦେଶ ଗଠନରେ ସାମିଲ କରିବା ଦିଗରେ ଏହା ସମସ୍ତଙ୍କର ଏକ ସାମୂହିକ ଦାୟିତ୍ୱ ବୋଲି କମିଶନର କହିଛନ୍ତି। ମହିଳା ଆଇନଜୀବୀମାନେ

0: ପରି ସେମାନଙ୍କର ବୃତ୍ତିଗତ ଦାୟିତ୍ୱକୁ ପ୍ରଭାବଶାଳୀ ସୁରକ୍ଷିତ ଏବଂ ସମାନ ସର୍ତ୍ତରେ ସମ୍ପାଦନ କରିବେ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଅଧିକାଂଶ ଅଦାଲତ ଟ୍ରିବ୍ୟୁନାଲ ଏବଂ କମିଶନଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା ମହିଳା ବାର୍ ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ପର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି, ପ୍ରତିରକ୍ଷା ରପ୍ତାନୀ ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା, ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି ଅପରାହ୍ନରେ ନାଗପୁରର ଅମ୍ବାଝରୀ ସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ 10,000 ଟନ୍ ବିଶିଷ୍ଟ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ପ୍ରସ୍ତାବିତ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ ମାଧ୍ୟମରେ ନିର୍ମିତ ହେବାକୁ ଥିବା ଯନ୍ତ୍ରାଂଶଗୁଡ଼ିକ କେବଳ ପ୍ରତିରକ୍ଷା ସରଞ୍ଜାମରେ ନୁହେଁ, ବରଂ ରେଳବାଇ, ଇସ୍ରୋ ଏବଂ ଡିଆର୍ଡିଓ ଭଳି ସଂଗଠନର ବିଭିନ୍ନ ଯନ୍ତ୍ରପାତିରେ ମଧ୍ୟ ବ୍ୟବହାର କରାଯାଏ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି। 10,000 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବିତ ପ୍ରକଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବେ ଉଭା ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସ୍ପୋର୍ଟ ପ୍ରଦାନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ହୋଇପାରିଛି, କାରଣ ଏହା ଦ୍ରୁତ, ସୁରକ୍ଷିତ ଏବଂ ବିକେନ୍ଦ୍ରୀକୃତ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପାସ୍ପୋର୍ଟ ସେବା ସହଜରେ ଉପଲବ୍ଧ ହେଉଛି। ସେ କହିଛନ୍ତି, ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଏହି ପରିବର୍ତ୍ତନ ଡିଜିଟାଲ ଶାସନର ଏକ ବଳିଷ୍ଠ ପ୍ରମାଣ। ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମର 2.0 ସଂସ୍କରଣ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତାକୁ ପୁନଃ ନିର୍ଦ୍ଧାରିତ କରିଛି। ପାସ୍ପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ, ବରଂ ଏହା ଆର୍ଥିକ ଗତିଶୀଳତା, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶର ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି। ଭାରତୀୟ ପାସ୍ପୋର୍ଟକୁ ସମ୍ମାନ ଓ ବିଶ୍ୱାସର ସହ ଦେଖାଯାଉଛି। ଏହି ଦସ୍ତାବିଜ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବ୍ୟାଡମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଉ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ପ ଗା ୟୁନ୍ଙ୍କୁ ସେ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଏବଂ ମାକାଉ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2030 ମସିହା ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ବ୍ଲାକ୍ ଡାଇମଣ୍ଡଠାରେ ଜିଲ୍ଲାସ୍ତରୀୟ ରଣନୀତିମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସରକାରୀ ଯୋଜନା ପ୍ରତ୍ୟେକ କିଶୋରୀଙ୍କ ପାଖରେ

ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟ ଯୋଜନା ଓ ବିଭାଗୀୟ ସମନ୍ୱୟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି 2.0 ଅନ୍ତର୍ଗତ ସିଏମ୍ ଟ୍ରଫି କବାଡ଼ି ଆନ୍ତଃ ଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିୟନସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ ହୋଇଥିବାବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ ହୋଇଥିଲା। ଓର୍ମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀମାନଙ୍କ ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି

ଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିଅନସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିବାବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିଲା। ଓର୍ମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀମାନଙ୍କର ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକର ଚାଷୀମାନେ ବିଭିନ୍ନ କିସମର ଆମ୍ବ ନେଇ ଏଥିରେ ଭାଗ ନେଇଛନ୍ତି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକର ହୋଟେଲ, ଢାବା, ଗ୍ୟାରେଜ୍ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଶିଶୁ ଶ୍ରମର କୁପ୍ରଭାବ ଏବଂ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବ। ବ୍ଲାକ୍ ଡାଇମଣ୍ଡସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟସ୍ତରୀୟ ଉଦ୍ଘାଟନର ସିଧା ପ୍ରସାରଣ ଅବସରରେ 10 ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଥିବାବେଳେ ଆହୁରି 170 ଜଣଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ସଦସ୍ୟ ପିଛା ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଜିଲ୍ଲାର ପ୍ରାୟ 29,40,000ରୁ ଅଧିକ ପରିବାର ଏହାଦ୍ୱାରା ଉପକୃତ ହେବ। ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା 15 ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ର୍ୟାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ର୍ୟାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ ଶିଶୁମାନଙ୍କର ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ର୍ୟାଲିଟି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ପୁରୁଣା ଅଫିସ୍ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ମାର୍କେଟ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।

ବେଙ୍ଗାଲୁରୁ ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ 7:30 ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

0: ଯେନ୍ ପ୍ରକାର ଗାନା ବାଜନା କଲେ ଥରି ଗଲା ଦଦା
1: ବାବୁରେ, ଆମର ଶିଳ୍ପୀ ଦଦା ତାଙ୍କର ଦଲ ବୋଲକେ ବୋଲନୁ, ହେତିର୍ ଲାଗି ତ ଆମେ ଇନେ ସ୍ୱାଗତ କରସୁ ଯେ ଆସ ଟିକେ ଆମର ମନକେ ହାଲକା କର ବୋଲସୁ।
0: ହଇ ହଇ ଯେ ଦଦା ଇଡ଼େ ସୁନ୍ଦରା ଗାନା ବାଜନା କଲେ
1: ହଇ
0: ସବକେ ଟିକେ ଆମେ ଧନ୍ୟବାଦ ଟିକେ ଦମା
1: ଦମା ଦମା ଦମା ଯେ ବାବୁ।
0: ହଁ
1: ଧନ୍ୟବାଦର ପର୍ବ ସରିଲା,
0: ହଇ
1: ଏବେ ଜ୍ଞାନର ପର୍ବ।
0: ହଁ ଅସଲ କଥା,
1: ଅସଲ କଥା ପେଟର ଚିନ୍ତା ବୋଲନୁ। ହଁ ତ ଆଜ କେନ୍ ବିଶେଷଜ୍ଞ ଆଜ୍ଞା ବୋଲନୁ, କେନ୍ ବିଷୟ ତି ଦୁଇ ପଦ କହିବେ ଯେ ହଁ ଟିକେ ଶୁଣିଦୁ। ତ ଚାଷୀ ଦଦା ମା ଭଏନ, ଆପଣ ମାନେ ତ ଜାଣିଛନ୍ ଆମର ଏ ଅଞ୍ଚଳର ଚାଷବାସ ବର୍ଷା ଉପରେ ନିର୍ଭର କରସି। ବର୍ଷା ହେଲେ ବନେ କରି ଚାଷବାସ ହେସି, ବର୍ଷା ନ ହେଲେ ଚାଷବାସ ବନେ କରି ନେଇ ହୁଏ। ଆର ବର୍ଷା ହେବାର ପଛେ ତାର ମୁଖ୍ୟ କାରଣ ହେଲା ମୌସୁମୀ ବାୟୁ, ଆମେ ଯେନ୍ଟାକେ ମୌସୁମୀ ବର୍ଷା ବୋଲିକରି କହିସୁ। ଆରୁ ଆମର ଯେତ୍କି ବି ଚାଷବାସ ମୌସୁମୀ ବର୍ଷା ଉପରେ ଏକା ନିର୍ଭର କରସି। ତ ଆମର ଯେନ୍ ଖରିଫ ଋତୁ ଅଛେ, ସେ ଖରିଫ ଋତୁନେ ବନେ କରି କେନ୍ତା ଚାଷ ହେବା ତାର୍ ଲାଗି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର କାଣ ତାର ଭୂମିକା ଅଛି, ସେ ବିଷୟଟି ଆଲୋଚନା କରବାର୍ ଲାଗି ଆଜ ଆମର ବୈଠକକେ ତାପସ ପାଣିଗ୍ରାହୀ ଆଜ୍ଞା ଆସିଛନ୍। ଆଜ୍ଞା କନିଷ୍ଠ ପାଣିପାଗବିଦ୍ ଅଛନ୍, ଆଞ୍ଚଳିକ କୃଷି ଗବେଷଣା ଆର୍ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର OUAT ଭବାନୀ ପାଟନା ଠାନେ। ତ ଆଜ୍ଞା ଆପଣଙ୍କେ ଜୁହାର।
2: ଜୁହାର ଆଜ୍ଞା।
1: ଆମେ ତ ପିଲା ବେଲୁନ ଆଜ୍ଞା ଶୁଣୁଛୁ ଯେ ମୌସୁମୀ ବାୟୁ ମୌସୁମୀ ବର୍ଷା ବୋଲିକରି, ହେଲେ ଆଜ୍ଞା ଏଇ ଯେନ୍ ମୌସୁମୀ ଯେନ୍ ଶବ୍ଦ ଅଛି
2: ଆଜ୍ଞା,
1: ଆରୁ ଇତାର ପ୍ରକୃତ ଅର୍ଥ କାଁଟା ଆଜ୍ଞା?
2: ମୌସୁମୀ ବା ଯୋଉଟାକୁ ଆମେ ଇଂରାଜୀରେ କହୁଛେ ମନସୁନ ବୋଲି, ସେଟା ହେଉଛି ଆଜ୍ଞା ଏକ ଋତୁକାଳୀନ ବାୟୁ। ଏହାର ଗତିପଥ ଅନୁସାରେ ଭାରତରେ ଏହାକୁ ଦୁଇ ପ୍ରକାର ନାଁରେ ଆମେ ଜାଣିଛୁ। ଗୋଟେ ହେଉଛି ଆପଣଙ୍କର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଉ ଗୋଟେ ହେଉଛି ଉତ୍ତର ପୂର୍ବ ମୌସୁମୀ ବାୟୁ। ତେଣୁ ପ୍ରତିବର୍ଷ ଆପଣଙ୍କର ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବଂ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଉତ୍ତର ପୂର୍ବ ମୌସୁମୀ ବାୟୁ ସକ୍ରିୟ ଥାଏ। ଆପଣ ଜାଣିଥିବେ ଭାରତ ମହାସାଗର ଦୁଇ ପ୍ରମୁଖ ଜଳଭାଗ, ଗୋଟେ ପଶ୍ଚିମରେ ଆମର ଆପଣଙ୍କର ଆରବ ସାଗର, ଆଉ ପୂର୍ବରେ ବଙ୍ଗୋପସାଗର, ଏଇଟା ଆମର ଭାରତ ଭୂଖଣ୍ଡକୁ ଘେରି ରହିଛି। ତେଣୁ ଗ୍ରୀଷ୍ମ ଋତୁରେ ମୌସୁମୀ ବାୟୁ ଦକ୍ଷିଣ ପଶ୍ଚିମ ଦିଗରୁ ଆରବ ସାଗର ଉପର ଦେଇ ଭାରତର ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ। ତେଣୁ ସେଇଥିପାଇଁ ଆମେ ତାକୁ କୁହାଯାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏବଂ ଶୀତ ଋତୁରେ ଉତ୍ତର ପୂର୍ବ ଦିଗରୁ ସ୍ଥଳଭାଗ ଉପର ଦେଇକି ଆରବ ସାଗର ଆଡ଼କୁ ଯେଉଁ ମୌସୁମୀ ବାୟୁ ପ୍ରବାହିତ ହୁଏ ତାକୁ ଆମେ କହିଥାଉ ଉତ୍ତର ପୂର୍ବ ମୌସୁମୀ ବାୟୁ। କିନ୍ତୁ ଆମ ଭାରତ ବର୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ, କାହିଁକି ନା ଭାରତର ବର୍ଷରେ ଯେତିକି ଆମର ଟୋଟାଲ ବର୍ଷା ହେଉଛି ତାହାର ପାଖାପାଖି 75% ବର୍ଷା ଏଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ୱାରା ହିଁ ହୋଇଥାଏ। ଆଉ ତାପରେ ଆପଣଙ୍କର ଭାରତରେ ଖରିଫ ଋତୁରେ ପାଖାପାଖି ଏବେ ବି 55-60% ଚାଷ ଜମି ବର୍ଷା ଆଶ୍ରିତ ବା ବର୍ଷା ଉପରେ ନିର୍ଭରଶୀଳ। ଅପରପଟେ ଉତ୍ତର ପୂର୍ବ ମୌସୁମୀ ବାୟୁ ଏହା

0: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ବୋଲି ମଧ୍ୟ ଆମେ କହିପାରିବା। ଏହାଦ୍ୱାରା କେବଳ ଆପଣଙ୍କର ତାମିଲନାଡ଼ୁ ରାଜ୍ୟରେ ଆମର ଅକ୍ଟୋବର ନଭେମ୍ବର ମାସ ମଧ୍ୟରେ କିଛି ମାତ୍ରାରେ ବର୍ଷା ହୋଇଥାଏ। ତେଣୁ ଉତ୍ତର ପୂର୍ବ ମୌସୁମୀ ବାୟୁର ଗୁରୁତ୍ୱ ଭାରତ ବର୍ଷରେ ପ୍ରାୟ ନଥାଏ, କିନ୍ତୁ ବେଳେବେଳେ ଏହା ତାମିଲନାଡ଼ୁରେ ଅତ୍ୟନ୍ତ ପ୍ରବଳ ବର୍ଷା କରାଇ ବେଳେବେଳେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ। ସେଠାରେ
1: ଇ ଲଘୁଚାପ ହେଲେ ବର୍ଷା ହେସି, ମୌସୁମୀ ବାୟୁ ବହିଲେ ପୁଣି ବର୍ଷା ହେସି। ଆଜ୍ଞା, ତ ଆମର ମନେ ଗୋଟେ ସବୁବେଳେ ପ୍ରଶ୍ନ ଗୋଟେ ଆସି ଯେ ଏଇ ମୌସୁମୀ ବାୟୁ ବହିଲେ ଏକା କାଁ ଯେ ବର୍ଷା ହେସି ବୋଲିକରି, ଇତାର ପଛେ କାଁଟା କାରଣ ଅଛେ? ଆଜ୍ଞା
0: ଆଜ୍ଞା, ଏ ପ୍ରଶ୍ନ ମୁଁ ଆପଣଙ୍କଠୁ ଆଶା କରୁଥିଲି, କାରଣ କେବଳ ଆପଣଙ୍କର ନୁହଁ, ବହୁତ ଜଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚିତ ଉଙ୍କି ମାରୁଥିବ ଯେ ମୌସୁମୀ ଆସିଲେ ହିଁ ଆମର ବର୍ଷା କାହିଁକି ଆରମ୍ଭ ହୁଏ। ଦେଖନ୍ତୁ, ଆପଣଙ୍କର ଜୁନ୍ ମାସରେ ହିଁ ମୌସୁମୀ ଆସୁଛି ଏବଂ ଜୁନ୍ ମାସରେ ବର୍ଷା ଆମର ଆରମ୍ଭ ହେଉଛି। ତେଣୁ ମୁଁ ଆଜି ସମସ୍ତଙ୍କର ସେ ଶଙ୍କା ଦୂର କରିବା ପାଇଁ ଚେଷ୍ଟା କରିବି। ଆପଣଙ୍କର ବୈଜ୍ଞାନିକ ଦୃଷ୍ଟିକୋଣରୁ କହିବାକୁ ଗଲେ ବିଭିନ୍ନ କାରଣରୁ ମୌସୁମୀ ଆସିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୁଏ। ସବୁ କାରଣ କହିବା ପାଇଁ ତ ମୋ ପାଖରେ ସମୟର ଅଭାବ ରହିଛି, ତେଣୁ ବିଭିନ୍ନ କାରଣ ମଧ୍ୟରୁ ମୁଖ୍ୟ କାରଣ ଯେଉଁଟାକି ହେଲା ଆପଣଙ୍କର ସ୍ଥଳଭାଗ ଏବଂ ଜଳଭାଗ ଉପରେ ଥିବା ତାପମାତ୍ରାର ପରିବର୍ତ୍ତନ। ଆମ ଭାରତବର୍ଷରେ ଗ୍ରୀଷ୍ମ ଋତୁ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଯାଉଛି, ତେଣୁ ମାର୍ଚ୍ଚ ମାସରୁ ତାପମାତ୍ରା କ୍ରମଶଃ ବଢ଼ି ବଢ଼ି ଯାଇ ଆପଣଙ୍କର ମେ ମାସ ବେଳକୁ ସବୁଠାରୁ ଶୀର୍ଷରେ ପହଞ୍ଚିଯାଉଛି। ସେଇଟା ମାନେ 40-45 ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚୁଛି। ଆଉ ସାଧାରଣତଃ ଜଳଭାଗ ଅପେକ୍ଷା ସ୍ଥଳଭାଗ ଶୀଘ୍ର ଗରମ ହୋଇଥାଏ ଏବଂ ବାୟୁ ଉତ୍ତପ୍ତ ହେଲେ ତାହା ଉପରକୁ ଯାଏ। ତେଣୁ ସ୍ଥଳଭାଗରେ ଯେଉଁ ଉଚ୍ଚ ତାପମାତ୍ରା ହୋଇଯାଉଛି ସେହି କାରଣରୁ ଉତ୍ତପ୍ତ ବାୟୁ ଉପରକୁ ଚାଲିଯାଉଛି, ଯାହାଫଳରେ ସ୍ଥଳଭାଗ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। କିନ୍ତୁ ସେହି ସମୟରେ ଜଳଭାଗ ଅର୍ଥାତ୍ ଆରବ ସାଗରରେ ହାଇ ପ୍ରେସର ବା ଗୁରୁଚାପ କ୍ଷେତ୍ର ରହିଥାଏ। ତେଣୁ ଆପଣଙ୍କୁ ଜଣାଇବାକୁ ଚାହିଁବି କି ପୁଣି ଯେ ଆପଣଙ୍କର ସାଧାରଣତଃ ବାୟୁ ସବୁବେଳେ ହାଇ ପ୍ରେସରରୁ ଲୋ ପ୍ରେସର ଆଡ଼କୁ ଗତି କରେ। ତେଣୁ ସ୍ଥଳଭାଗରେ ଯେତେବେଳେ ଆପଣଙ୍କର ଲଘୁଚାପ ସୃଷ୍ଟି ହେଉଛି ଏବଂ ଆରବ ସାଗରରେ ଯେତେବେଳେ ଗୁରୁଚାପ ସୃଷ୍ଟି ହେଉଛି, ଆରବ ସାଗର କ୍ଷେତ୍ରରୁ ସ୍ଥଳଭାଗ ଆଡ଼କୁ ଆପଣଙ୍କର ବାୟୁ ପ୍ରବାହିତ ହୋଇଥାଏ। ଆଉ ସେହି ପବନ ଯେତେବେଳେ ଆରବ ସାଗର ଉପର ଦେଇକି ଆସିଥାଏ ସେତେବେଳେ ସେଇ ଯେଉଁ ଜଳାଶୟରୁ ପ୍ରଚୁର ମାତ୍ରାରେ ଜଳୀୟ ବାଷ୍ପ ସଂଗ୍ରହ କରିଥାଏ, ଯାହାକି ସେଟା ସ୍ଥଳଭାଗରେ ପହଞ୍ଚିଲା ପରେ ବର୍ଷାର କାରଣ ହୁଏ।
1: ତ ଆଜ୍ଞା, ଏଇ ଯେନ୍ ବର୍ଷାର କଥା ଆପଣ କହୁଛନ୍, ତ କେତେବେଳେ କେନ୍ ବଛର ଆଜ୍ଞା ଜଲ୍ଦି ବର୍ଷା ହେସି ଆରୁ କେନ୍ ବଛର ଆଜ୍ଞା ବହୁତ ଡେରି ଫୁରି ହେସି?
0: ଆଜ୍ଞା,
1: ତ ଆମର ଚାଷୀ ଭାଇମାନେ ଯେନ୍ମାନେ ଚାଷବାସ କରୁଛନ୍, ଚାଷୀ ଭଉଣୀମାନେ ଯେନ୍ମାନେ ଚାଷବାସ କରୁଛନ୍, ଏନ୍ତା କାଣା ଉପାୟ ଅଛେ କି ଆଜ୍ଞା ଯେନ୍ଟାକି ସେମାନେ ଜାଣିପାରିବେ ଯେ ହଁ ହଁ ଏଇ ବର୍ଷ ଜଲ୍ଦି କରି ବର୍ଷା ହେବା?
0: ଦେଖନ୍ତୁ, ଆଗରୁ ଏ ଜିନିଷ ଜଣାପଡ଼ୁନଥିଲା, କିନ୍ତୁ ଏବେର ଯେଉଁ ଅତ୍ୟାଧୁନିକ ଯୁଗରେ ତାହା ଜାଣିହେଉଛି। ତେଣୁ ଏଥିପାଇଁ ଆମେ ଭାରତ ପାଣିପାଗ ବିଭାଗକୁ ଆମେ ଧନ୍ୟବାଦ ଦେବା କଥା, କାରଣ ଭାରତ ପାଣିପାଗ ବିଭାଗ ଦ୍ୱାରା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ବିଭିନ୍ନ ମଡ଼େଲ ମାଧ୍ୟମରେ ସେସବୁ ତଥ୍ୟ ଏବେ ଆକଳନ କରାଯାଉଛି। ଆପଣଙ୍କର 2003 ଠାରୁ ପ୍ରତିବର୍ଷ ଭାରତ ପାଣିପାଗ ବିଭାଗ ଦୁଇ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ମାସରେ ଥରେ ଏବଂ ମେ ମାସରେ ଥରେ ଭାରତବର୍ଷରେ ମୌସୁମୀ ଜନିତ କେତେ ବର୍ଷା ହେବ ତାହାର ଆକଳନ କରିଥାଏ। ତେଣୁ ମୌସୁମୀ କେବେ ସୁଦ୍ଧା ପହଞ୍ଚିବ, କେତେ ପରିମାଣରେ ବର୍ଷା ହେବ, ଏହିସବୁ ତଥ୍ୟ ସେହି ଆକଳନରୁ ହିଁ ଜଣାପଡ଼ିଥାଏ। ସାଧାରଣତଃ ମୌସୁମୀ ଆମର ଭାରତବର୍ଷରେ ଜୁନ୍ 1 କେରଳ ମଧ୍ୟରେ ପ୍ରଥମେ ପ୍ରବେଶ କରେ। ଆଉ ଓଡ଼ିଶା କଥା ଯଦି କହିବି, ସାଧାରଣତଃ ଜୁନ୍ 10 ଆମର ଓଡ଼ିଶା ମଧ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିଥାଏ।
1: ତ ଆଜ୍ଞା, ଯେନ୍ ବର୍ଷା ଦିନେ ଯେନ୍ ବର୍ଷା ହେବା ତାର ଚାଷ ଉପରେ କାଣ ପ୍ରଭାବ ପକେଇଛି? ଆଜ୍ଞା,
0: ଖରିଫ ଋତୁରେ ଯେଉଁ ସବୁ ଚାଷ ହେଉଛି ଯଥା ଧାନ ମକା ଶସ୍ୟଜାତୀୟ ଫସଲ ଯଥା ହରଡ଼ ମୁଗ ବିରି ଏବଂ ତୈଳବୀଜ ଜାତୀୟ ଫସଲ ଯଦି କହିବା ଚିନାବାଦାମ ସୋୟାବିନ ଜଡ଼ା ରାଶି ଆଉ କପା, ଆମର ଭବାନୀପାଟଣା କଳାହାଣ୍ଡି କଥା ଯଦି କହିବା ଆମେ କପା ଚାଷ ଏପଟେ ବହୁତ ହେଉଛି। ତେଣୁ ଏହିସବୁ ଚାଷ ବର୍ଷା ଉପରେ ପୁରା ନିର୍ଭରଶୀଳ। ତେଣୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ପ୍ରବେଶ କରିବା ଅର୍ଥାତ୍ ଠିକ୍ ସମୟରେ ଟାଇମଲି ଅନସେଟ୍ ଆଉ ଉପଯୁକ୍ତ ବଣ୍ଟନ ଯେଉଁଟାକୁ ଆମେ ଆଡିକ୍ୱେଟ୍ ଡିଷ୍ଟ୍ରିବ୍ୟୁସନ୍ କିମ୍ବା ସଠିକ୍ ପ୍ରତ୍ୟାବର୍ତ୍ତନ ବା ପ୍ରପର୍ ୱିଡ୍ରଲ୍ ଫସଲକୁ ସଫଳ ଭାବେ ବୁଣିବା ଗଜା ବାହାରିବା ବା ତା'ର ଅଭିବୃଦ୍ଧିକୁ ନିଶ୍ଚିତ କରିଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁରେ କିଛି ବି ପ୍ରକାର ବିଚ୍ୟୁତି ଯଦି ହେଉଛି ତାହା ଫସଲର ଅମଳ ଉପରେ ପ୍ରଭାବ ପକାଏ, ତାପରେ ରୋଗ ପୋକ ସଂଖ୍ୟାରେ ହଠାତ୍ ବୃଦ୍ଧି ଘଟେ ଆଉ ସମ୍ପୂର୍ଣ୍ଣ ରୂପେ ଫସଲ ମଧ୍ୟ ମଝିରେ ମଝିରେ ନଷ୍ଟ ହୋଇଯାଏ। ତାପରେ ଆପଣଙ୍କର ଆମେ ଯଦି ମୌସୁମୀର ଆଗମନକୁ ଲକ୍ଷ୍ୟ କରିବା, ତାକୁ ଲକ୍ଷ୍ୟ କରି ଆପଣଙ୍କର ଜମି ପ୍ରସ୍ତୁତି ବୁଣାବୁଣି ତଳି ପକାଇବା ଆଜି କାର୍ଯ୍ୟସୂଚୀ ଚାଷୀ ନିର୍ଦ୍ଧାରଣ କରେ। ଆଉ ଠିକ୍ ସମୟରେ ମୌସୁମୀ ପହଞ୍ଚିଲେ ଜମି ପ୍ରସ୍ତୁତି ପାଇଁ ମାଟିରେ ବତର ଠିକ୍ ଭାବରେ ରୁହେ, ମଞ୍ଜିରୁ ଗଜା ମଧ୍ୟ ଠିକ୍ ଭାବରେ ବାହାରିଥାଏ। ଯଦି ମୌସୁମୀ ପହଞ୍ଚିବାକୁ ବିଳମ୍ବ ହୁଏ କିମ୍ବା ଅନିୟମିତତା ରହିଥାଏ ତେବେ ଚାଷୀ ବୁଣିବାରେ ପୁଣି ଅସୁବିଧା ସମ୍ମୁଖୀନ ହେବାକୁ ପଡ଼େ, ବୁଣିବା ଡେରି ହୋଇଯାଏ, ଫଳରେ ଚାଷୀକୁ କ୍ଷତିରୁ ବଞ୍ଚିବା ପାଇଁ ଆଉ ଠିକ୍ ସମୟରେ ଅମଳ ପାଇଁ ସେ ବାଧ୍ୟ ହୋଇ ସ୍ୱଳ୍ପ ଦିନ ବିଶିଷ୍ଟ କିସମ ଚୟନ କରିବାକୁ ପଡ଼ିଥାଏ।
1: ଆଜ୍ଞା, ତ ଆଜ୍ଞା, ଯଦି ବର୍ଷା ତ ସବୁବେଳେ ହେଉଛି ସବୁଆଡ଼େ ହେଉଛି, ଏନ୍ତା ବି ଆମେ ଦେଖ୍ସୁଁ ଯେ

0: ଗୁଟେକ ଜାଗାନେ ଅଟକା ବର୍ଷା ହେଲା ଆର୍ ଗୁଟେ ଜାଗାନେ ମୁଟେ ଫୁନି ନେଇ ହେଲା, ତ ଏନ୍ତା ଯଦି ହେଲେ ଆଜ୍ଞା ଚାଷୀ କେ କାଣା କାଣା କ୍ଷତି ସହିବାକେ ପଡ଼ୁଛି?
1: ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। କେବଳ ଆପଣ ମୌସୁମୀ ଯଦି ଠିକ୍ ସମୟରେ ପ୍ରବେଶ କରୁଛି ଯେ ଚାଷ କାର୍ଯ୍ୟ ସଫଳ ରୂପେ ହେଇପାରିବ ତାହା ଆମେ କହିବାଟା ଭୁଲ ହେବ, କାରଣ ଫସଲର ବିଭିନ୍ନ ଅବସ୍ଥା ଅନୁଯାୟୀ ବିଭିନ୍ନ ପରିମାଣରେ ପାଣିର ଆବଶ୍ୟକତା ପଡ଼ିଥାଏ। ବୁଣିବା ଗଜା ବାହାରିବା ପାଇଁ ପ୍ରଥମେ ମାଟିରେ ଆର୍ଦ୍ରତା ଥିବା ଦରକାର, ତାପରେ ତ ଦ୍ୱିତୀୟରେ ଆମର ଅଙ୍ଗୀୟ ଅବସ୍ଥା ଯେଉଁଟାକି ଆମେ ଭେଜିଟେଟିଭ୍ ଷ୍ଟେଜ୍ କହୁଛେ, ଆଉ ସେଥିରେ ସେହି ସମୟରେ ଜୈବିକ ପଦାର୍ଥର ଅଭିବୃଦ୍ଧି ନିମନ୍ତେ ନିୟମିତ ବର୍ଷାର ଆବଶ୍ୟକତା ରହିଛି। ଫୁଲ ଏବଂ ଫଳ ଧରିବା ସମୟରେ ସନ୍ତୁଳିତ ଭାବରେ ଆର୍ଦ୍ରତା ପ୍ରାୟ ଅଧିକାଂଶ ଫସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ତେଣୁ ଏହି ସମୟରେ ସବୁଠାରୁ ଅଧିକ କିମ୍ବା କମ୍ ବର୍ଷା ଅମଳ ଉପରେ ପ୍ରଭାବ ପକାଇଥାଏ ଆପଣଙ୍କର ଫୁଲ ଏବଂ ଫଳ ଧରିବା ସମୟରେ। ଫସଲରେ ସଙ୍କଟକାଳୀନ ଅବସ୍ଥା ଯେଉଁଟାକି କ୍ରିଟିକାଲ ଷ୍ଟେଜ୍ ଆମେ କହୁଛେ, ସେହି ସମୟରେ ଅନିୟମିତ ବର୍ଷା କିମ୍ବା ଲମ୍ବା ଅବଧି ପର୍ଯ୍ୟନ୍ତ ଯଦି ଶୁଷ୍କ ପାଗ ରୁହେ ତାହେଲେ ଫସଲର ଉତ୍ପାଦକତା ବହୁ ମାତ୍ରାରେ ହ୍ରାସ ପାଏ।
0: ଠିକ୍ ସମୟ ମୌସୁମୀ ବର୍ଷା ହେଇଗଲେ ନେଇବେ, ବର୍ଷା ସାଙ୍ଗେ ସାଙ୍ଗେ ଆର୍ କେନ୍ ଜିନିଷ ଆମର ଫସଲ ଉତ୍ପାଦନ ଉପରେ ନିର୍ଭର କରସି ଆଜ୍ଞା, ସେ ବିଷୟରେ ଦୁଇପଦ କହିଦିଅ।
1: ଆଜ୍ଞା, ଭଲ ପ୍ରଶ୍ନ ଆପଣ ପଚାରିଲେ। ତେଣୁ ଅନ୍ୟ ପ୍ରତିକୂଳ ଅବସ୍ଥା ଗୁଡ଼ିକ ହେଉଛି ଯେଉଁଟାକି ଆପଣଙ୍କର ଆଗମନର ବିଳମ୍ବ, ମୌସୁମୀର ଆଗମନର ବିଳମ୍ବ, ତାପରେ ଦୀର୍ଘ ଦିନ ଧରି ଅର୍ଥାତ୍ ମୌସୁମୀ ସକ୍ରିୟ ଥିବା ଅବସ୍ଥାରେ ଲଗାତାର 5-15 ଦିନ ଯଦି ଆପଣଙ୍କର ବର୍ଷା ନ ହେବ, ତାପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଝିରେ ମଝିରେ ହେବା, ତାପରେ ମୌସୁମୀର ସ୍ୱାଭାବିକ ଠାରୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା, ଆଜି ଏହିସବୁ ଜିନିଷ ଆମ ଆପଣଙ୍କର ଫସଲ ଚକ୍ରରେ ବାଧା ସୃଷ୍ଟି କରେ।
0: ଆଜ୍ଞା ଆଜ୍ଞା,
1: ଏହିସବୁ ପରିସ୍ଥିତିରେ କ'ଣ ହେଉଛି ନା ଆପଣଙ୍କର ମରୁଡ଼ି, ବନ୍ୟା ବା ରୋଗ ପୋକ ଆଦି ସଙ୍କଟ ମଧ୍ୟ ଦେଖାଦିଏ। ତେଣୁ ଏସବୁ ପ୍ରତିକୂଳ ଅବସ୍ଥା ପାଇଁ ଚାଷୀକୁ ସମ୍ଭାବ୍ୟ ଅପ୍ରତ୍ୟାଶିତ ପରିସ୍ଥିତି ଜନିତ କୃଷି ଉପଦେଶ ବା କାର୍ଯ୍ୟପନ୍ଥା ଯେଉଁଟାକି ଆମେ କହୁଛେ କଣ୍ଟିଜେଣ୍ଟ କ୍ରପ୍ ପ୍ଲାନିଂ, ସେଇଟା ଯୋଗାଇ ଦେବା ଆବଶ୍ୟକ।
0: ଆଚ୍ଛା, ଏଇ ଯେନ୍ ଆଜ୍ଞା ଜଳବାୟୁ ଥି ଯେନ୍ ପରିବର୍ତ୍ତନ ହେଉଛି,
1: ଆଜ୍ଞା,
0: ଆରୁ ଯେନ୍ ଜଳବାୟୁ ପରିବର୍ତ୍ତନ ମୌସୁମୀ ଉପରେ ତାର କାଣା ପ୍ରଭାବ ରହୁଛି?
1: ନିଶ୍ଚିତ, ଅବଶ୍ୟ ଅବଶ୍ୟ ଜଳବାୟୁ ପରିବର୍ତ୍ତନ ହିଁ ମୌସୁମୀର ଅନିୟମିତ ପ୍ରବେଶ ବା ଅଧିକ ଥର ଅତ୍ୟନ୍ତ ପ୍ରବଳ ବର୍ଷା ବା ମୌସୁମୀ ସମୟରେ ଦୀର୍ଘ ଦିନ ଧରି ବର୍ଷା ନ ହେବା, ମୌସୁମୀର ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା, ମୌସୁମୀ ପ୍ରବେଶର ସ୍ୱାଭାବିକ ଦିନରେ ଧୀରେ ଧୀରେ ପରିବର୍ତ୍ତନ ଘଟିବା, ଏସବୁର ମୁଖ୍ୟ କାରଣ ହିଁ ଆପଣ ଜଳବାୟୁ ପରିବର୍ତ୍ତନ ବୋଲି କହିପାରିବା।
0: ଆଜ୍ଞା ଆଜ୍ଞା, ତ ଯେନ୍ତା ହିସାବରେ ଗଲା କେତେ ବଛର ହେଲା ଠିକ୍ ସମୟଟି ନେଇ ହେବାର, କେତେବେଳେ ଜଲ୍ଦି ହେଇଯାଉଛି, କେତେବେଳେ ଅଟକା ହେଇଯାଉଛି, କେତେବେଳେ ମୁଲୁ ନେଇ ହେବାର, ତ ଏନ୍ତା ଯଦି ହେବା ବୋଲେ ଚାଷୀ କି କାଣା ଆପଣ ଉପଦେଶ ଦେବାକେ ଚାହିଁବେ?
1: ନିଶ୍ଚିତ ଆଜ୍ଞା, ମୌସୁମୀର ଯେଉଁ ଏଇଭଳି ଅନିଶ୍ଚିତ ଢାଞ୍ଚା ଯେଉଁଟାକୁ ଆମେ କହିବା, ତା ପାଇଁ ମୁଁ ଚାଷୀଙ୍କୁ ପାଣିପାଗ ସମ୍ବନ୍ଧୀୟ କୃଷି ସୂଚନାକୁ ଅନୁସରଣ କରିବା ପାଇଁ ନିବେଦନ କରିବି। ଆପଣଙ୍କର ଆମ ଭାରତରେ ଭାରତ ପାଣିପାଗ ବିଭାଗ ଅଧୀନରେ ଗ୍ରାମୀଣ କୃଷି ମୌସୁମ ସେବା ନାମରେ ଏକ ପ୍ରକଳ୍ପ ବହୁତ ଦିନରୁ ଚାଲିଆସୁଛି, ତେଣୁ ଏହି ପ୍ରକଳ୍ପ ମାଧ୍ୟମରେ ଭାରତରେ ସର୍ବମୋଟ 130 ଆପଣଙ୍କର କୃଷି ଜଳବାୟୁ ଅଞ୍ଚଳ ଯେଉଁଟା ରହିଛି, ତେଣୁ ପ୍ରତ୍ୟେକ ସପ୍ତାହ ମଙ୍ଗଳବାର ଏବଂ ଶୁକ୍ରବାର ଜିଲ୍ଲାସ୍ତରୀୟ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ପତ୍ରିକା ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରାଯାଇ ସେହି ଜିଲ୍ଲାରେ ବିଭିନ୍ନ ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟ ତଥା ଚାଷୀମାନଙ୍କୁ ହ୍ୱାଟ୍ସଅପ୍ ଏବଂ ଇମେଲ୍ ମାଧ୍ୟମରେ ପଠାଯାଉଛି। ସେହି ପତ୍ରିକାରେ କ'ଣ ରହୁଛି ନା ଆପଣଙ୍କର ଆଗାମୀ 5 ପାଣିପାଗ ପୂର୍ବାନୁମାନ ସହିତ ପୂର୍ବ ସପ୍ତାହର ପାଣିପାଗ ସାରାଂଶ, ଆଉ ପାଣିପାଗ ଭିତ୍ତିକ ବିଭିନ୍ନ ଫସଲ, ପଶୁ ସମ୍ପଦ, ମତ୍ସ୍ୟ ସମ୍ପଦ ଆଦି ପାଇଁ କୃଷି ପରାମର୍ଶ ମଧ୍ୟ ସେଥିରେ ପ୍ରଦାନ କରାହେଉଛି। ଫସଲରେ ଜମି ପ୍ରସ୍ତୁତିଠୁ ଆରମ୍ଭ କରି ଫସଲ ଅମଳ ସଂଗ୍ରହ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପାଣିପାଗ ଭିତ୍ତିକ ଆବଶ୍ୟକୀୟ କାର୍ଯ୍ୟପନ୍ଥା ପାଇଁ ଉଚିତ ସମୟରେ ଆପଣଙ୍କର ପରାମର୍ଶମାନ ପ୍ରଦାନ କରାହେଉଛି। ସେହିଭଳି ଆମ ଓଡ଼ିଶାରେ 10 କୃଷି ଜଳବାୟୁ ଅଞ୍ଚଳରେ ଆପଣଙ୍କର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ପ୍ରସାରଣ କେନ୍ଦ୍ର ଯେଉଁଟା ଆମର RRTTS କହୁଛେ, ତା ଅଧୀନରେ ଗ୍ରାମୀଣ କୃଷି ମୌସୁମ ସେବା ପ୍ରକଳ୍ପ ରହିଛି 10 କେନ୍ଦ୍ର ରହିଛି। ଏହି ସେବା ମାଧ୍ୟମରେ ଚାଷୀ ଠିକ୍ ସମୟରେ ବୁଣିବା, ଜଳସେଚନ, ସାର ପ୍ରୟୋଗ, କୀଟନାଶକ ପ୍ରୟୋଗ ଆଦିର ସଠିକ୍ ନିଷ୍ପତ୍ତି ନେଇପାରୁଛନ୍ତି, ଯାହାଦ୍ୱାରା ବିଶେଷତଃ ପୂର୍ବରୁ ଜାଣି ହେଉନଥିବା ପ୍ରତିକୂଳ ପରିସ୍ଥିତିରେ ମାନେ ମୌସୁମୀ ଲେଟ୍ରେ ଆସିବ ବା ଶୀଘ୍ର ଆସିବ ବା ଆପଣଙ୍କର ମଝିରୁ ସେ ୱିଡ୍ରଲ୍ ହୋଇଯିବା, ତ ଚାଷୀର ଯାହାଦ୍ୱାରା ଚାଷୀର ଏହି ପ୍ରତିକୂଳ ପରିସ୍ଥିତିରେ ଚାଷୀର କ୍ଷତି ହ୍ରାସ ହେବା ସହିତ ଉତ୍ତମ ଅମଳ ମଧ୍ୟ ମିଳିପାରୁଛି। ଏହାଛଡ଼ା ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଲକ୍ଷ୍ୟ କରି ମରୁଡ଼ି କିମ୍ବା ବନ୍ୟା ସହନଶୀଳ କିସମ ଚୟନ କରିବା ଆବଶ୍ୟକ, ପାଣିକୁ ସଂଗ୍ରହ କରିବା ନିମନ୍ତେ ବିଭିନ୍ନ ପ୍ରକାର ଉପାୟ ଯଥା ମୃତ୍ତିକା ଆଚ୍ଛାଦନ, ବନ୍ଧ ନିର୍ମାଣ ଆଦି କରିବା ଆବଶ୍ୟକ, ସମନ୍ୱିତ ଖାଦ୍ୟସାର ପରିଚାଳନା ଏବଂ ସମନ୍ୱିତ ରୋଗ ଓ ପୋକ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ, ଜଳବାୟୁ ସହନଶୀଳ କୃଷି ଯଥା ଅନ୍ତଃ ଫସଲ, ମିଶ୍ରିତ ଫସଲ, ସମନ୍ୱିତ କୃଷି ପ୍ରଣାଳୀ ଆଦି ଚାଷୀ ଭାଇ ଭଉଣୀମାନେ ଅନୁସରଣ କରିବା ଆବଶ୍ୟକ।
0: ଆଜ୍ଞା, ଶେଷକେ ଆଜ୍ଞା ଗୋଟେ କଥା କହିଦିଅନ୍ତି ଯେ ଏ ବଛର ଖରିଫ ଚାଷ ନେ ଆମର ଯେନ୍ ବର୍ଷା ପାଣିପାଗ ଯେନ୍ଟା ରହୁଛେ ବର୍ଷା ହେବା, ତ ଆମର ଚାଷୀମାନେ ତ

0: ଶୁଣୁଛନ୍ ସେମାନଙ୍କୁ କାଣ ବାର୍ତ୍ତା ଦେବେ ଆଜ୍ଞା?
1: ତେଣୁ ଚାଷୀମାନେ ନିୟମିତ ମୌସୁମୀ ଜନିତ ପାଣିପାଗ ତଥା ତତ୍ସମ୍ବନ୍ଧୀୟ କୃଷି ପରାମର୍ଶ ପ୍ରତି ସଚେତନ ରୁହନ୍ତୁ। ଫସଲରେ ଜଳବାୟୁ କୁଶଳ କାର୍ଯ୍ୟପନ୍ଥା ବା ଆମେ କହୁଛେ ଯେଉଁଟା କ୍ଲାଇମେଟ୍ ସ୍ମାର୍ଟ ପ୍ରାକ୍ଟିସେସ୍ ଅବଲମ୍ବନ କରନ୍ତୁ, ଆଉ ଭରସାଯୋଗ୍ୟ ତଥ୍ୟ ଅନୁଯାୟୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଲେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜ ଜୀବିକାକୁ ସୁରକ୍ଷିତ କରିବା ସହିତ ଭଲ ଉତ୍ପାଦନ ମଧ୍ୟ ସୁନିଶ୍ଚିତ ହୋଇପାରିବ।
0: ତ ଯା ହଉ ପାଣିଗ୍ରାହୀ ଆଜ୍ଞା, ଆଜି ଆପଣ ଆମର ବୈଠକକୁ ଆସିଲେ ଆରୁ ପାଣିପାଗ ସମ୍ବନ୍ଧୀୟ ଯେନ୍ ମୌସୁମୀ ବାୟୁ ଯେନ୍ କଥା ଆପଣ କହିଲେ, ତ ସେଥିର୍ ଲାଗି ଆପଣଙ୍କୁ ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
1: ଆଜ୍ଞା, ମୁଁ ବି ମଧ୍ୟ ଶେଷରେ ଆପଣଙ୍କର AIR ଭବାନୀପାଟଣାକୁ ମୋର ଧନ୍ୟବାଦ ଜ୍ଞାପନ କରିବି ଏବଂ ସମସ୍ତ ଶ୍ରୋତା ବନ୍ଧୁଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
0: ଶୁଣିଲୁ?
2: ହଁ ଦାଦା, ଶୁଣିଲି। ଆଜ୍ଞା, ତ ଯେନ୍ ହିସାବରେ ସବୁ ଜିନିଷ ବୁଝେଇ ଦେଲେ, ଜାନି ହେଲା ସବୁ ଜିନିଷ ସବକର କାମେ ଆଇବା
0: ଆଇବା ଆଇବା ଆଇବା ଯେ ବାବୁରେ। ଶୁଣନ୍ତୁ ଆଜ୍ଞା, କେ ତୋର ମୋ ତରଫରୁ ଆର ପାରେ ଧନ୍ୟବାଦ ଗୁଟେ ଦମା।
2: ହଏ ହଏ, ଧନ୍ୟବାଦ ତ ଦମା ଦମା। ଦାଦା ଦେଖ, ବେଲ ହବାର ଆଗରୁ ଆର ଗୁଟେ ଅଛେ ଆମର।
0: ହଏ ଆମର ଚାଷୀ ଦାଦା, ଚାଷୀ ଭୟ ମନକର ଦୁଃଖ ସୁଖ ତୁ।
2: ହଏ ହଏ ହଏ,
0: ତ ମୁଇଁ ଆଜି କାହାର ସଙ୍ଗେ କଥାବାର୍ତ୍ତା କରୁଛେ, ତୁଇ ଶୁଣିଲେ ଏକା ଜାଣବୁ।
2: ହଁ
3: ହଁ, ତ ଚାଷୀ ଭାଇ ଆପଣଙ୍କର ପରିଚୟ ଟିକେ ପ୍ରଦାନ କରନ୍। ଜଗଜୀବନ ନାୟକ, ହଁ, ହାତୀପଖାନ ଗ୍ରାମ, ଜଣେ ଚାଷୀ। ଆପଣ କାଣା କାଣା ଚାଷବାସ କରୁଛନ୍?
4: ପନିପରିବା, ବାଇଗଣ, କୋବି, ହଁ, ପତ୍ରକୋବି, ଫୁଲକୋବି।
3: ପନିପରିବା ଚାଷ କରବାର ଆଗରୁ ଆପଣ ଜମି କେ କେନ୍ତା ପ୍ରସ୍ତୁତି କରୁଛନ୍?
4: ଏଇଟା ରୁଟରରେ ଆଉ କରିଦେସୁ, ଗୁଣ୍ଡ ମାଟି ଗୁଣ୍ଡ ହେଲା, ତାପରେ ସେ ଚାରା ଯେନ୍ ଥିବା ଚାରାକେ ଲଗାଉଛୁ।
3: ଚାରା କେନ୍ ଆଣୁଛ?
4: ଚାରା ଧର୍ମରୁ ନିଜେ ତଲି ପକାଇବାକୁ ପଡ଼ୁଛି।
3: ତଲି ପକେଇଲା ବେଳେ କାଣା କାଣା ବ୍ୟବସ୍ଥା କରୁଛ?
4: ତଲି ପକେଇଲା ବେଳେ ମାଟି ପୁରା ଗୁଣ୍ଡ ସାରିଲା ପରେ ତାକୁ ସେ ବାବେଷ୍ଟିନ୍ରେ ବିଶୋଧନ ଟିକେ କରିଦେସୁ, ଆଉ ମଜିକେ ପଳେଇସୁ।
3: ତଲି ପକେଇ ସାରିଲା ପରେ କେତେ ଦିନ ଗଲେ ଆପଣ ମୁଖ୍ୟ ଜମିକେ ଆପଣ ଚାରା ଆଣୁଛନ୍?
4: ଏକୋଇଶ ଦିନ ଗଲା ପରେ
3: ଆଣୁଛନ୍। ଯେନ୍ ଏବେ ଆପଣ କହିଲେ ବାଇଗନ୍ କରୁଛେ ବୋଇଲେ, ଟମାଟୋ କରୁଛେ ବୋଇଲେ, ଫୁଲକୋବି କରୁଛେ ବୋଇଲେ, ଟମାଟୋ ଚାଷ ଯେନ୍ଟା ଆମେ ପାତଲଘଣ୍ଟା ବୋଲୁଛୁ, ଯେନ୍ ପାତଲଘଣ୍ଟା ଆମେ ଚାଷ କରୁଛୁ, ପାତଲଘଣ୍ଟା କେନ୍ତା ଚାଷ କରାହେସି?
4: ପାତଲଘଣ୍ଟା ବି ଏକୋଇଶ ଦିନ ଗଲା ପରେ ସେ ଚାରା ଲଗା ହେସି, ଲଗାଲା ପରେ ତ ପାଣି ଦିଆ ହେବା, ପରେ 15 ଦିନ ଗଲା ପରେ ଆଉ ଖତ ସାର ଟିକେ ଦେବାକୁ ପଡ଼ୁଛି।
3: କାଣା କାଣା ଖତ ସାର ଦେଉଛ?
4: ଡିପି, ପଟାସ, ଆଉ ଜଷ୍ଟ ଲାଇକ୍ ୟୁରିଆ ଥୋଡ଼ା କମ୍ ବହୁତ।
3: ଆପଣ ଯେନ୍ ଚାଷ କରୁଛନ୍, ଯେନ୍ ଚାଷ କଲେ ବି ଆମର ରୋଗ ପୋକର ଗୋଟେ ସମସ୍ୟା ରହୁଛି, ଆର ରୋଗ ପୋକ ଲାଗିଲେ କାଣା କାଣା ଔଷଧ କଷା ଦେଉଛନ୍, ଆର କେନ୍ତା ବ୍ୟବସ୍ଥା କରୁଛ?
4: ଏଗ୍ରିକଲଚର୍ଶୁ।
3: ଆଚ୍ଛା, ଯେନ୍ ପନିପରିବା ଆପଣଙ୍କର ହେଉଛି ବର୍ଷ ସାରା, ତ ଆପଣ ପନିପରିବା ଚାଷ କରୁଛନ୍, ବିକ୍ରି ବଟା କେନେ କରୁଛନ୍?
4: ବିକ୍ରି ବଟା ନିଜେ କରୁଛୁ ନା?
3: ନିଜେ ଯାଉଛନ୍ ବଜାର କେ ବିକୁଛନ୍?
4: ବଜାର ନେ ତ ଗ୍ରାହକ ଦେଇ ଦେଉଛୁ।
3: ଆଚ୍ଛା ଆଚ୍ଛା, ଆପଣଙ୍କର ଯେନ୍ ଗାଁ ଅଛି ସେ ଗାଁ ପାଖେ କେନ୍ଟା ବଡ଼ ବଜାର ଅଛି?
4: ପାଖେ ବଡ଼ ବଜାର ବେହେରା।
3: ବେହେରା ଅଛି, ନିଜେ ବିକୁଛନ୍ ବୋଲିକରି ଆପଣଙ୍କ 2 ପଇସା ଲାଭ ହଉଥିବା?
4: ଲାଭ ହେସି।
3: ଆଚ୍ଛା, ଏକର ପ୍ରତି ପାତଲଘଣ୍ଟା ଚାଷ ନେ କେତେ ଆମର ଖର୍ଚ୍ଚା ହଉଛି ଆର କେତେ ଆମର ଲାଭ ହଉଛି?
4: ଆଉ ତ ସିମ୍ବଲ ଏକର ପିଛା ଟୋଟାଲ ଆମେ 60,000 ଖର୍ଚ୍ଚ ହେଲେ 1.5 ଲକ୍ଷ ଭରା।
3: କେତେ ଦିନ କେ ଆପଣ 1.5 ଲକ୍ଷ ପାଉଛନ୍?
4: 3 ମାସ।
3: 3 ମାସ କେ ପାଉଛନ୍? ତ ବର୍ଷ ଯାକ ତ ଆପଣ କରୁଛନ୍?
4: ବର୍ଷ ଯାକ ପାଣି ପାଣି ସିଜନ ନେ ଟିକେ ନେଇ ହୁଏ, ସେଟା ସେତିକି ସମୟରେ ମକା ବୁନ୍ଦି ସେ ଜାଗା କେ।
3: ତ ପାଣିର କାଣା ସୁବିଧା କରିଛନ୍ ଜମିନେ?
4: ପାଣିରେ ମଟର ଅଛେ,
3: ପାଣି ମଟର ରଖିଛନ୍? ମଟର କେନ୍ତା ବ୍ୟବସ୍ଥା କଲେ?
4: ବୋରୱେଲ ଟା।
3: ଆଚ୍ଛା, ଆପଣ ଏଗ୍ରିକଲଚର ରୁ ସାହାଯ୍ୟ ନେଇକରି ବୋରୱେଲ କଲେ? ଆଚ୍ଛା ଆଚ୍ଛା ଆଚ୍ଛା। ତ ଆଜିକାଲି ଯେନ୍ ଆମେ ଶୁଣୁଛୁ ଯେ ଆଜିକାଲି ଡ୍ରିପ୍ ଇରିଗେସନ୍ ବୋଇଲେ ବୁନ୍ଦା ଜଳସେଚନ କରବାଟା ଆପଣ କରୁଛନ୍ କି?
4: ନାଇଁ କରବାର,
3: ନାଇଁ କରବାର। ତ ଆଗକେ କାଣା ଆପଣ କରବା ଲାଗି ଭାବିଛନ୍, ଚାଷ କାମରେ କେନ୍ତା ଉନ୍ନତି କରିବି ବୋଲି ଭାବୁଛନ୍?
4: ଚାଷ କାମରେ ଉନ୍ନତି କରମୁଁ, ପନିପରିବା ଠିକ୍ ହିସାବରେ ହେଲେ।
3: ଆଗକେ କାଣା ସ୍ୱପ୍ନ ଦେଖୁଛନ୍, କେନ୍ତା ପିଲା ଟୁକେଲିକେ କାଣା କରିବି ଭାବୁଛନ୍?
4: ସେଟା ଭଗବାନ ଉପରେ ନିର୍ଭର, ସେଟା ପୁଅ ଝିଅ ପଢ଼ବେ ତାଙ୍କର ଯୋଶ ସେଟା ଆମେ ଜାଣିପାରିବେ।
3: ତ ଯାହା ହଉ ଚାଷୀ ଦାଦା, ଆଜି ଆପଣ ଆମକେ ସମୟ ଦେଲେ ଆରୁ ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣଙ୍କ ଚାଷବାସ ବିଷୟରେ ଦ୍ୱିପଦ କଲେ, ସେଥିଲାଗି ଆପଣଙ୍କୁ ଆକାଶବାଣୀ ଭବାନୀପାଟଣା ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
4: ଜୁହାର।
2: ଶୁଣିଲି ଦାଦା, ତୁଇ ଯେନ୍ ହିସାବରେ କଥା ହେଲୁ, ସୁଖ ଦୁଃଖ ହେଲୁ, ଚାଷର କଥା ସବୁ ପଚାରିଲୁ, ଆମର ଦାଦା ସବୁ ଜିନିଷ କହିଦେଲେ
0: କହିଦେଲେ, ସେଥିର୍ ଲାଗି ବୋଲୁ ତୋର ମୋର ତରଫନୁ, ଆମର ଅନୁଷ୍ଠାନ ତରଫନୁ ଆମର ଚାଷୀ ଦାଦାକେ ଅନେକ ଅନେକ ଧନ୍ୟବାଦ। ଆରୁ କାଁ ବୋଲସନ୍?
2: ଶୁଭେଚ୍ଛା ଦାଦା, ଯେ ଦାଦା ଏଦେ ଆମ ଶୁଭେଚ୍ଛା ଶୁଭକାମନା ତ ହେଲା
0: ହେଲା,
2: ଇଆଡ଼େ ଦେଖ ସମିଆ ବି ହେଲା,
0: ସମିଆ ତ ହେଲା। ତ ବୈଠକ ଛାଡ଼ିକରି ଯିବା, ହେଁ? ତ ବୈଠକ ଛାଡ଼ିଗଲା ବେଲ୍କେ ବୋଲୁ ଆମ

ଆକାଶବାଣୀ ଭବାନୀ ପାଟଣା, ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ଗୀତ ଗଜଲର କାର୍ଯ୍ୟକ୍ରମ। ଶୁଣନ୍ତୁ ସଲମା ଆଗାଙ୍କ କଣ୍ଠରେ କେତୋଟି ଗୀତ ଏବଂ ଗଜଲ।

ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଗୀତ ଗଜଲ କ୍ରମରେ ଶିଳ୍ପୀ ସଲମା ଆଘା ଗାଇଥିବା କେତୋଟି ଗୀତ ଏବଂ ଗଜଲ।

0: ଶୁଣୁଥିଲେ ଗୀତ ଗଜଲ କ୍ରମରେ ଶିଳ୍ପୀ ସଲମା ଆଘା ଗାଇଥିବା କେତୋଟି ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:15। ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ଶୁଣିପାରିବେ ଏହି ବିଜ୍ଞାପନ ଏବଂ ସୂଚନା ପରେ।
1: ଆଚ୍ଛା ଦାସବାବୁ, ଆପଣ

ଏହି ସମ୍ବଲପୁରୀ ଗୀତଟି ଶୁଣୁଥିଲେ ଦ୍ୱୈତକଣ୍ଠରେ। ଶିଳ୍ପୀ ଥିଲେ ନିରୁପମ ପୁହାନ ଏବଂ ପାର୍ବତୀ ଜେନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖିରୁ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 10। ପ୍ରଚାର କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଶ୍ରୋତାମାନେ ହେଲେ ଅତୁଲ୍ୟ, ବାଳକୃଷ୍ଣ, ସୁନୀଲ, କୈଳାସ ଏବଂ ସାଥୀମାନେ। ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ର ସପନ ବଣିକରୁ ଏହି ଗୀତ ଶୁଣିବା ପାଇଁ। ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ, ଗୀତିକାର ହେଲେ ସ୍ୱରୂପ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଭୁବନେଶ୍ୱରୀ ମିଶ୍ର। କଥାଚିତ୍ର ସପନ ବଣିକର।

ଆପଣ ମାନେ ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ ପ୍ରମୋଦ, କିଶୋର, ହୃଦାନନ୍ଦ, କାନ୍ତ, ଶ୍ରୀମୁଖ ଏବଂ ସରସ୍ୱତୀ ଶୁଣିବାକୁ ଚାହାନ୍ତି କଥାଚିତ୍ର ତ ପୋଇରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ ଏବଂ ତୃପ୍ତି ଦାସ। ଗୀତିକାର ହେଲେ ବିନୋଦିନୀ ଦେବୀ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଉତ୍କଳ ଜିଲ୍ଲା କଳାହାଣ୍ଡିରୁ ଅନୁରୋଧ କରିଛନ୍ତି ପ୍ରଶାନ୍ତ, ଅଶୋକ, ଯୁଧିଷ୍ଠିର, ଜଗଦୀଶ, ଖଗେଶ୍ୱର, ଗଙ୍ଗାଧର ଏବଂ କନକ। ଶୁଣିବାକୁ ଚାହାନ୍ତି ଏ ଗୀତଟି? କଥାଚିତ୍ର ଛାତିରେ ଲେଖିଛି ତୋରି ନାଁରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ନର୍ଲା ଜିଲ୍ଲା କଳାହାଣ୍ଡିରୁ ଆପଣମାନେ ହେଲେ ଅଜୟ ପଣ୍ଡା, ସଞ୍ଜୟ ପଣ୍ଡା, ବିଜୟ ପଣ୍ଡା ଏବଂ ତାଙ୍କ ପରିବାରବର୍ଗ ଶୁଣିବାକୁ ଅନୁରୋଧ କରିଛନ୍ତି କଥାଚିତ୍ର ତତେ ମରାଣରୁ ଏହି ଗୀତଟି। ଶିଳ୍ପୀ ହେଲେ ଇରା ମହାନ୍ତି ଏବଂ କୁମାର ପାପି। ଗୀତ ରଚନା ଗଣେଶ୍ୱର ମହାପାତ୍ର, ସଙ୍ଗୀତ ମଳୟ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଅନୁରୋଧକାରୀ ଶ୍ରୋତାମାନେ ହେଲେ ଧର୍ମଗଡ଼ ଜିଲ୍ଲା କଳାହାଣ୍ଡିରୁ ପ୍ରମୋଦ, ନିମେଇ, ଶିବ, ବଙ୍କିମ ଏବଂ ସାଥୀମାନେ ଶୁଣିବାକୁ ଚାହାନ୍ତି କଥାଚିତ୍ର ଦିୱାନାରୁ ଏହି ଗୀତଟି। ଗୀତିକାର ହେଲେ ଅରୁଣ ମନ୍ତ୍ରୀ, ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଏହି ଗୀତଟି ସହ ଶେଷ କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ କଥା ଚିତ୍ର ଗୀତର ଏହି କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ପାଇଁ ଉଦ୍ବୋଧନ ରିଲିଫରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ରାତି 10:30 ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣୁଥିଲେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ରାତି 11:45। ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାଙ୍କୁ ଜଣାଇ ଦେଉଛୁ ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ପାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରମାରାଣୀ ବାରିକ,

ଉପେନ୍ଦ୍ର କୁମାର ମିଶ୍ର, ଗୋପାଳକୃଷ୍ଣ ବେହେରା, ବିଶ୍ୱକଲ୍ୟାଣୀ ମହାନ୍ତି ଏବଂ ଶଶାଙ୍କ ଶେଖର ମହାପାତ୍ର। ଚେତନା ଚିନ୍ତନ ଶୁଣିପାରିବେ 6:30। କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। ସ୍ୱଚ୍ଛ ଜୀବନ ଶୁଣିପାରିବେ 7:25। କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:30। ଚାଷର କଥା ପାଇଁ ସମୟ ରହିଛି 7:40। ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ ପ୍ରଚାର କରିବୁ 7:45। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣନିଧି ଛୋଟରାୟ। 8:30 ସଙ୍ଗୀତ ଲହରୀରେ ଶୁଣିବେ କେତୋଟି ଆଧୁନିକୀତ, ଶିଳ୍ପୀ ହେଲେ ତପୁ ମିଶ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 9:00। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:30 ଏବଂ ପରେ ପରେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ 5:55। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।